ତେଣୁକରି ପରବର୍ତ୍ତୀ ଗୀତ ଲତା ମଙ୍ଗେସ୍କର ଏବଂ ମୁକେଶଙ୍କ କଣ୍ଠରେ କଥାଚିତ୍ର ଧରତୀ କାହେ ପୁକାର କେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆଜି ଗୁରୁବାର, ଆଷାଢ଼ ଛଅ ଦିନ, 1948 ଶତାବ୍ଦ, 2026 ମସିହା ଜୁନ୍ ମାସ 25 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ସଚି ମହାନ୍ତିଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ସ୍ୱାଗତିକା ମହାପାତ୍ର ଏବଂ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ସଚି ମହାନ୍ତିଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 205ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି ସମୟ ମଧ୍ୟରେ ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ 6:55।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଇଜେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ଆଉ 4 ଦିନ ବାକି ରହିଛି। ରାଇଜେ ଏବତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜଣଙ୍କ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଗଲାକାଲି ସବୁ ନିର୍ବାଚନ ମଣ୍ଡଳୀନ ବିଏଲ୍ଓ ଆଉ ବିଏଲ୍ଏ ମାନଙ୍କର ସମନ୍ୱୟ ବୈଠକ ହୋଇଯାଇଛି। ବାକି ଥିବା କାମକେ ଆଇବା 4 ଦିନ ଭିତରେ ଶେଷ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀନ ଆଇ 36 ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ସମାରୋହ ହେବା। ସମାରୋହଟି ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗ ଦେଇକରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ପୁରସ୍କୃତ କରିବେ। ସାରା ଦେଶରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର 25 ଜାଗାର 200 ବିଦ୍ୟାଳୟ ଭିତରେ ଏହି ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାଟି ଆଞ୍ଚଳିକ ବିଜେତା ଭାବେ ବରଗଡ଼ର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକେ ବିଲ୍ ପୁରସ୍କୃତ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1177-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକେ ନଜରଥି ରଖିକରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ OSDMA ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଆଉ ଦକ୍ଷତା ବିକାଶ କେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ପ୍ରସ୍ତୁତିର କଡ଼ା ସମୀକ୍ଷା ଆଉ ଅଡିଟ୍କେ ବାଧ୍ୟତାମୂଳକ କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ଉତ୍ତରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଆଉ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାରକେ କୁହାଯାଇଛି। ନିର୍ଦ୍ଦେଶ ଅନୁସାରେ ବ୍ୟାପକ ଅଗ୍ନି ନିରାପତ୍ତା ଅଡିଟ୍, NOC ଯାଞ୍ଚ, ନିଆଲିଭା ଯନ୍ତ୍ରର କାର୍ଯ୍ୟକ୍ଷମତା ଆଉ ଜରୁରୀକାଳୀନ ବାହାରିବାର ରାସ୍ତାର ଯାଞ୍ଚ କରାଯିବା। ଇତାର ସହିତ 3 ମକ୍ ଡ୍ରିଲ୍ କରାଯିବାର ଆଉ ଫାୟାର ସେଫ୍ଟି ୱାର୍ଡେନ୍ ବିଲ୍ ନିଯୁକ୍ତ ହେବେ। ସୁରକ୍ଷା ବ୍ୟବସ୍ଥା ନାଇଁଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି OSDMA ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାଥି ଶ୍ରଦ୍ଧାଳୁମାନେ ଯେନ୍ତା ରାଜ୍ୟର ଭିନ୍ ଭିନ୍ ଜାଗାନୁ ଠିକ୍ ଭାବେ ଆସିକରି ଶ୍ରୀକ୍ଷେତ୍ରନୁ ପହଞ୍ଚିପାରବେ ସେଥିର୍ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ଆୟୁକ୍ତ ଅମିତାଭ ଠାକୁରଙ୍କର ଅଧ୍ୟକ୍ଷତାରେ ଗୋଟେ ସମନ୍ୱୟ ବୈଠକ ହୋଇଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ଲାଗି ବସ୍ମାନଙ୍କୁ ଅସ୍ଥାୟୀ ପରମିଟ୍ ଦିଆଯିବା। ପୁରୀ ବାହାରର ରୁଟ୍ର କେନ୍ସିଭିଲ୍ ମାଲିକ ଏଥିର୍ଲାଗି ଆବେଦନ କରିପାରିବେ। ଏହାଦେ ପୁରୀକେ 200 ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମିତି ଇତାକେ ଦ୍ୱିଗୁଣା କରାଯିବାର ଲକ୍ଷ୍ୟ ରଖାଯାଇଛି। ସେନ୍ତା ପୁରୀକେ ଯାଉଥିବା OSRTC ଆକ୍ରୁଡ୍ ସରକାରୀ ବସ୍ ସଂଖ୍ୟା ବିଲ୍ ଏହି ସମୟ ଭିତରେ ବଢ଼ାଯିବା ବୋଲି ବୈଠକରୁ ସୂଚନା ମିଳିଛି। ଭୁବନେଶ୍ୱର ଅରଣ୍ୟ ଭବନର କେନ୍ଦୁପତ୍ର ଚିନ୍ତନ ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍ତି, ଆଇବା ଦିନେ କେନ୍ଦୁପତ୍ର ବାବଦ କାର୍ଯ୍ୟକ୍ରମକେ ଅତ୍କା ବର୍କସ୍ ଓ ପ୍ରଭାବଶାଳୀ କରିବା ଲାଗି ବ୍ୟାପକ ପ୍ରଶିକ୍ଷଣ ଦିଆଯିବା। ଇତାର ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମକେ ବିଲ୍ ତୁର୍ତ୍ତି କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ଗୋଟିଏ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ସଦର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷନ ହୋଇଯାଇଛି। ଏଥି ରାଜ୍ୟ ସରକାରଙ୍କ 2 ସଫଳତା ଆଉ କେନ୍ଦ୍ର ସରକାରଙ୍କ 12 ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆଉ ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇକରି ଗାଁ ଇଲାକାର ବିକାଶ, ଚାଷ ବ୍ୟବସ୍ଥା, ପିଇବାର ପାଣି ସୁବିଧା, ମହିଳା ସଶକ୍ତିକରଣ ଦିଗେ ଥିବା ଜନକଲ୍ୟାଣକାରୀ ଯୋଜନାମାନଙ୍କର ସଫଳତା ବାବଦେ କହିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗଲାକାଲିଠାରୁ 65 ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026 ମୂଲ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇତାକେ ଉଦ୍ଘାଟନ କରିକରି ଓଡ଼ିଶାର ଖେଲ୍ ଭିତ୍ତିଭୂମିର ପ୍ରଶଂସା କରିଥିଲେ। ଆଇବା 28 ତକ ହେବାରକେ ଥିବା ଏହି ପ୍ରତିଯୋଗିତାଟି 27 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ଜଣ ଖେଳାଳି ଭାଗ ନେଇଛନ୍। ଏଥି ମୋଟ 45 ବର୍ଗତି ପ୍ରତିଯୋଗିତା ହେଉଛି। କୃତି ପ୍ରତିଯୋଗିତାମାନେ

ଆଇବା ସେପ୍ଟେମ୍ବର ମାସର 19 ତାରିଖରୁ ଅକ୍ଟୋବର 4 ତାରିଖ ତକ ଜାପାନ ହେବାର୍କେ ଥିବା ଏସିଆନ୍ ଗେମ୍ସ 2026 ଭାଗ ନେବାର୍ ଲାଗି ସୁଯୋଗ ପାଇବେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଇଲାକାନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଆଉ ମାଲକାନଗିରି ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ବିଜୁଳି ମାରିକରି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

2.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟରେ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ 3 ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପେନ୍ସନ୍ ସମ୍ପର୍କିତ ପ୍ରଶାସନିକ ଓ ଆର୍ଥିକ ଦିଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର 64 ସ୍ଥାନର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବାର

0: ଏକ ମାସ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକ ବିଜ୍ଞାପନ ଫଳକ ଆଦିରେ ସଂଶୋଧିତ ଇଂରାଜୀ ବନାନ ଲେଖିବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଯୁବତୀ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଗ୍ୟାସ୍ ଲିକ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ମାଝିଗୁଡ଼ାରେ ଥିବା ଇଭିଏମ୍ ଓ ଭିଭିପାଟ୍ ଗୋଦାମ ଯାଞ୍ଚ କରିଥିଲେ। ଏହି ଅବସରରେ ଶ୍ରୀ ଗୋପାଳନ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଚାଳନା ନେଇ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ସରକାରଙ୍କର ଲକ୍ଷ୍ୟ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତା'ର ସଫଳତା ସମ୍ପର୍କରେ ଶ୍ରୀ ଗଣ୍ଡ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପରିସରରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିକାଶ ଧାରା ଓଡ଼ିଶା ସାରା ବୁକ୍ଲେଟ୍ ଉନ୍ମୋଚନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କର ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅବୈଧ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ 5 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ପୁରୁଷ ପୋଲ୍ ଫୋଲ୍ଟରେ ଦେବକୁମାର ମୀନା ନୂତନ ଜାତୀୟ କୀର୍ତ୍ତିମାନ ସହ ଏସୀୟ କ୍ରୀଡ଼ା 2026 ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମହିଳା 100 ମିଟର ହର୍ଡଲ୍ସ ରେସ୍ରେ ଓଡ଼ିଶାର ପ୍ରଜ୍ଞା ସାହୁ କାଂସ୍ୟ ପଦକ ଜିତିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁ

0: ଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣ ଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାଢ଼ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁ ଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ ବି ସି ଡି ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ। ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷ ଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ। ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧ ଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 52ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍, ଔଦ୍ୟୋଗିକ ବିକାଶ ଏବଂ ମେଟ୍ରୋ ରେଳ ଭଳି 4ଟି କ୍ଷେତ୍ରର ପ୍ରାୟ 30,000 କୋଟି ଟଙ୍କାର ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି। ଏହିସବୁ ପ୍ରକଳ୍ପଗୁଡ଼ିକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଆଞ୍ଚଳିକ ସଂଯୋଗୀକରଣ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ସହାୟକ ହେବ। ଏଥିରେ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକଳ୍ପଗୁଡ଼ିକରେ ବିଳମ୍ବ ହେଲେ ଏଥିପାଇଁ ବ୍ୟୟବରାଦ ବୃଦ୍ଧି ପାଇବ ଏବଂ ସାଧାରଣ ଜନତାଙ୍କୁ ସଠିକ୍ ସମୟରେ

ଲାଭ ମିଳିପାରିବ ନାହିଁ। ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକୁ ଦୀର୍ଘଦିନ ଧରି ପଡ଼ି ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ କରିବା ସହ ପ୍ରକଳ୍ପଗୁଡ଼ିକ ଯେଭଳି ସମୟବଦ୍ଧ ଢଙ୍ଗରେ ଶେଷ କରାଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଟିବି ମୁକ୍ତ ଭାରତ ଅଭିଯାନର ମଧ୍ୟ ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ଏଥିଲାଗି କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ଏନ୍ସିସି ଏବଂ ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ସଚେତନତା ସୃଷ୍ଟି ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମୋଦି ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବ୍ୟାଙ୍କ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆହୁରି ଦୃଢ଼ ଭାବରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଜ୍ୟଗୁଡ଼ିକୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥା କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ତ୍ୱରିତ ପଞ୍ଜୀକରଣ ସହ ସାଇବର ଅପରାଧ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରାଯାଇପାରିବ। ନୂଆଦିଲ୍ଲୀରେ ଆଜି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ନେଇ ଏକ ଜାତୀୟ ସ୍ତରର କର୍ମଶାଳା ଆୟୋଜନ କରାଯାଉଛି। ଏହି କର୍ମଶାଳାରେ ଗ୍ରାମୀଣ ଭାରତର ତୃଣମୂଳ ସ୍ତରର ବିକାଶ ପାଇଁ ଆବଶ୍ୟକ ହେଉଥିବା ପ୍ରଯୁକ୍ତିବିଦ୍ୟା ନବସୃଜନ କ୍ଷେତ୍ରରେ ସମନ୍ୱୟ ଉପରେ ଆଲୋଚନା କରାଯିବ। କର୍ମଶାଳାରେ ଉଚ୍ଚ ପ୍ରଭାବ ସମ୍ପନ୍ନ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଆବଶ୍ୟକ ହେଉଥିବା ଢାଞ୍ଚା ସମ୍ପର୍କରେ ମଧ୍ୟ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ମତ ବିନିମୟ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ମଶାଳାରେ ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ ଏବଂ ନବସୃଜନକାରୀମାନେ ଯୋଗଦେଇ ପ୍ରଭାବୀ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିବେ। କର୍ମଶାଳାରେ ନୀତି ଆୟୋଗ, ଇଣ୍ଡିଆ ଏଆଇ ମିଶନ ପ୍ରମୁଖ, ଶିଳ୍ପ ସହଯୋଗୀ, ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍, ଶୈକ୍ଷିକ ପ୍ରତିଷ୍ଠାନର ପ୍ରତିନିଧିମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ହରିୟାଣାର ଗୁରୁଗ୍ରାମରେ ଆଜି ଏବଂ ଆସନ୍ତାକାଲି ଏକାଦଶ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏହି ସମ୍ମିଳନୀର ଆୟୋଜନ କରୁଛି। ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଶକ୍ତି ସୁରକ୍ଷା ଏବଂ ଏହା ସମ୍ପର୍କିତ ବିଷୟବସ୍ତୁଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ। 11 ବ୍ରିକ୍ସ ସଦସ୍ୟ ଦେଶର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶକ୍ତି କ୍ଷେତ୍ରରେ ବିକାଶ ଏବଂ ଏଥିରେ ଗ୍ଲୋବାଲ ସାଉଥକୁ ଭାରତ ପ୍ରାଧାନ୍ୟ ଦେଉଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପ୍ୟାସିନାନ୍ ଏବଂ ତାଙ୍କ ଦଳକୁ ସଂସଦୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଶ୍ରୀ ମୋଦି ପଶ୍ଚିମ ଏସିଆ ପରିସ୍ଥିତି ସମୟରେ ଅଟକ ରହିଥିବା ଭାରତୀୟମାନଙ୍କୁ ତାଙ୍କ ଦେଶରେ ରହିବା ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରାଯାଉଛି। ଭାରତ ଆର୍ମେନିଆ ଏକତ୍ର ଭାବେ ଅନେକଗୁଡ଼ିଏ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜିଠାରୁ ତିନିଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋୟଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଅନ୍ୟପକ୍ଷରେ ଶ୍ରୀ ଗୋୟଲ କହିଛନ୍ତି, ଆସନ୍ତା ମାସରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ୍ ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ନେଇ ଆଲୋଚନା ହେବ। ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଗୋୟଲ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ଆସନ୍ତା ଶୁକ୍ରବାର ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର

0: ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଭାରତର 26 ଜଣ ବ୍ୟବସାୟୀ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଲିପୁଲେଖ ଘାଟି ମଧ୍ୟ ଦେଇ ଚୀନ୍ ସୀମାର ତିବତରେ ପ୍ରବେଶ କରିବେ। ଏ ସମ୍ପର୍କରେ ଧରଚୁଲାର SDM ଆଶିଷ ଯୋଶୀ କହିଛନ୍ତି, ଏଥିଲାଗି 26ଟି ପାସ୍ ଜାରି କରାଯାଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟବସାୟୀମାନଙ୍କ ସହାୟତା ପାଇଁ ଅନ୍ୟ କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ। ସୂଚନା ଅନୁସାରେ ଭାରତ ଚୀନ୍ ସୀମାରେ କାରବାର 1991 ଆରମ୍ଭ ହୋଇଥିବା ବେଳେ ଏହାକୁ କୋଭିଡ୍ ପାଇଁ 2020 ବନ୍ଦ ରଖାଯାଇଥିଲା। ଜାପାନରେ ରିକ୍ଟର ସ୍କେଲରେ 6.9 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟୋକିଓରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି, ତେବେ ଏଥିରେ କୌଣସି ମୃତାହତର ସୂଚନା ମିଳିନାହିଁ। ICC ମହିଳା T20 ବିଶ୍ୱକପ୍ରେ ଆଜି ଗ୍ରୁପ୍ ଏରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ 3ଟି ମ୍ୟାଚ୍ରୁ 2ଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ବାଂଲାଦେଶ 2ଟି ମ୍ୟାଚ୍ ଜିତିଥିଲେ ମଧ୍ୟ କମ୍ ରନ୍ ନେଟ୍ ଯୋଗୁଁ ଚତୁର୍ଥ ସ୍ଥାନରେ ସ୍ଥାନିତ ହୋଇଛି। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ସି'ର ମ୍ୟାଚ୍ରେ ଆଟଲାଣ୍ଟାକୁ 4-2 ପରାସ୍ତ କରି ମରୋକୋ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ବ୍ରାଜିଲ 3-0 ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିବା ବେଳେ ବୋସ୍ନିଆ 3-1 କତାରକୁ ପରାସ୍ତ କରିଛି। ଗ୍ରୁପ୍ ବି'ର ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ 2-1 କାନାଡାକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 52ତମ ପ୍ରଗତି ବୈଠକ ଅନୁଷ୍ଠିତ। ହରିୟାଣାର ଗୁରୁଗ୍ରାମଠାରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ନେଇ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ ଏବଂ ICC ମହିଳା T20 ବିଶ୍ୱକପ୍ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଝୁମ୍ ତାନାନାରେ କେତୋଟି ଓଡ଼ିଆ ଗୀତ। ଗୀତଟିକୁ ଶୁଣିବା ସାନୁଙ୍କ କଣ୍ଠରେ ଯତୀନ୍ଦ୍ର ମହାନ୍ତିଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ ଶୁଣୁଛନ୍ତି ଝୁମ୍ ତାନାନାରେ କେତୋଟି ଓଡ଼ିଆ ଗୀତ ପରବର୍ତ୍ତୀ ଗୀତଟିକୁ ଶୁଣିବା ବାପୁ ଗୋସ୍ୱାମୀଙ୍କ ରଚନାରୁ କୀର୍ତ୍ତି କିଲେଟକରଙ୍କ କଣ୍ଠରେ

0: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
2: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
3: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଝୁମତା ନାନାରେ କେତୋଟି ଓଡ଼ିଆ ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ହ୍ୟୁମାନ ସାଗରଙ୍କ କଣ୍ଠରେ ବାପୁ ଗୋସ୍ୱାମୀଙ୍କ ରଚନାରୁ।

0: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ୍। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
1: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
2: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ ପରିଚୟ।
3: ଶ୍ରୋତାବନ୍ଧୁ ଶୁଣିଲେ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଲଘୁ ସଙ୍ଗୀତଟି ମୁରଲୀଧର ସାହୁଙ୍କ ରଚନାରୁ ଶୁଣିଥିଲେ। ବର୍ତ୍ତମାନ ଶୁଣିବା ସୁରେନ୍ଦ୍ରନାଥ ସାହୁ ଏବଂ ସୁଚିତ୍ରା ମହାପାତ୍ରଙ୍କ ଯୁଗଳ କଣ୍ଠରେ ମୁରଲୀଧର ସାହୁଙ୍କ ରଚନାରୁ ଏହି ଗୀତଟି।

ଶ୍ରୋତାବନ୍ଧୁ, ଏ ଗୀତଟି ସହିତ ଶେଷ ହେଲା ଆଜିର ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବଣପାହାଡ଼ ଗୀତ କ୍ରମରେ ଖଡ଼ିଆ ଗୀତ ପରିବେଷଣ କରିଛନ୍ତି ବେଲାଶାନ୍ତି ଟେଟେ ଏବଂ ସାଥୀ।

0: ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବେଣ୍ଡରେ 102.6 MHz ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ।

0: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
1: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
2: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
3: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ ପରିଚୟ।
4: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତରେ। କେତୋଟି ଚଳଚ୍ଚିତ୍ରର ଗୀତ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଚକା ଚକା ଭଉଣୀ ଚଳଚ୍ଚିତ୍ରରୁ।

0: ଶ୍ରୋତାବନ୍ଧୁ, ଗୀତଟି ସହିତ ଶେଷ ହେଲା ଆଜିର ଆମ ଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।
1: हम विविध भारती से बोल रहे हैं, ये है राष्ट्रीय सेवा, देश की सुरीली धड़कन।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗର 1314 ଅଧ୍ୟାୟ।

0: ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ ଏକାଦଶ ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେଞ୍ଜୁଆଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ, 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ

ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହାକୁ ସ୍ମରଣ କରି ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ସାମ୍ବିଧାନିକ ମୂଲ୍ୟବୋଧର କଠୋର ପରୀକ୍ଷା ନେଇଥିଲା। ନାଗରିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯିବା ସହ ସ୍ୱାଧୀନ ଅଭିବ୍ୟକ୍ତି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରାଯାଉଥିଲା। ସମ୍ଭିଧାନକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଦୃଢ଼ ଅଙ୍ଗୀକାରବଦ୍ଧତାର ସହ ବିକଶିତ ଭାରତ ଗଠନ କରିବାକୁ ଉପରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା ପାଇଁ ପରିସ୍ଥିତିକୁ ଦୃଢ଼ ଭାବେ ସାମ୍ନା କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ଗଣତନ୍ତ୍ରର ମୂଳଦୁଆ ଗଠନ କରୁଥିବା ପ୍ରତିଷ୍ଠାନଗୁଡ଼ିକ ସେହି ସମୟରେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 25 ଜୁନ୍କୁ ମୋଦି ସରକାର ସମ୍ଭିଧାନ ଦିବସ ଭାବରେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ଅନ୍ଧକାର ଅଧ୍ୟାୟ ସମ୍ପର୍କରେ ଭବିଷ୍ୟତ ବଂଶଧରଙ୍କୁ ସଚେତନ କରିବା। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମ୍ମିଳନୀକୁ ଉଦ୍ଘାଟନ କରି ଶକ୍ତିମନ୍ତ୍ରୀ ମନୋହରଲାଲ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସୁଲଭ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଡିଜିଟାଲ ସକ୍ଷମ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। 6 କୋଟିରୁ ଅଧିକ ସ୍କାର୍ଟ ମିଟର ଇତିମଧ୍ୟରେ କାର୍ଯ୍ୟକାରୀ ହୋଇସାରିଛି। ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ବିଷୟ ଉପରେ ମତ ବିନିମୟ କରୁଛନ୍ତି। ନବସୃଜନ, ସହଯୋଗ ଏବଂ ସମାବେଶୀ ବିକାଶ ଉପରେ ଏହି ବୈଠକରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି। କୋଲକାତା ତର୍ତାଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। 20 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଲକାତା ଅତିରିକ୍ତ ପୁଲିସ କମିଶନର କୁନାଲ ଆଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭେନେଜୁଏଲାର କାରାକସ୍ ଏବଂ ଆଖପାଖ ଅଞ୍ଚଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ରେକର୍ଡ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏଜ୍ କହିଛନ୍ତି, ଭୂକମ୍ପରେ ଏପର୍ଯ୍ୟନ୍ତ 32 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 700ରୁ ଅଧିକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଲକ୍ଷ୍ୟ କଲେ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଜରୁରୀକାଳୀନ ଦଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ

0: ଫିଲିପରେ ପ୍ରଥମେ 7.2 ଏବଂ ପରେ ୟୁମାରେ ସହରରେ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ମାତ୍ର 39 ସେକେଣ୍ଡ ପରେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସହାନୁଭୂତି ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ନେଇ ଶ୍ରୀ ମୋଦି ଭେନେଜୁଏଲା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ଆସନ୍ତାକାଲିଠାରୁ ପୁନଃ ସ୍ଥାପନ ହେବାର ଆଶା କରାଯାଉଛି। ପ୍ରାୟ 6 ବର୍ଷ ପରେ ଉତ୍ତରାଖଣ୍ଡର ଲିପୁଲେଖ ପଥ ଦେଇ ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପ୍ରୟାସ ଆରମ୍ଭ ହୋଇଛି। ପିଥରାଗଡ଼ ଜିଲ୍ଲା ଅନ୍ତର୍ଗତ ଧରଚୁଲା ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ବ୍ୟବସାୟୀଙ୍କ ପ୍ରଥମ ଦଳ ଆସନ୍ତାକାଲି ତିବ୍ବତର ତକ୍ଲାକୋଟ୍ ବଜାରକୁ ଯାତ୍ରା କରିବେ। ଧରଚୁଲାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ ତଥା ବାଣିଜ୍ୟ ଅଧିକାରୀ ଆଶିଷ ଯୋଶୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରା ପାଇଁ 26 ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ 17 ଜଣ ବ୍ୟବସାୟୀ ଏବଂ 9 ଜଣ ସହଯୋଗୀ ଅନ୍ତର୍ଭୁକ୍ତ। ବାଣିଜ୍ୟ କାରବାରକୁ ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଗୁଞ୍ଜିଠାରେ ଏକ କଷ୍ଟମ୍ସ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ବ୍ୟବସାୟୀ ଦଳ ଲିପୁଲେ ଘାଟ ନିକଟସ୍ଥ ଗୋଦାମ ଘରକୁ ସେମାନଙ୍କର ବ୍ୟବସାୟ ଜନିତ ସାମଗ୍ରୀ ସ୍ଥାନାନ୍ତର କରିସାରିଲେଣି। 103ରୁ ଅଧିକ ବ୍ୟବସାୟୀ ବାଣିଜ୍ୟ କାରବାର ପାଇଁ ଆବେଦନ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ 25 ଜଣଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟକୁ ବନ୍ଦ ରଖାଯାଇଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 3 ଦିନିଆ ଲଣ୍ଡନ ଗସ୍ତରେ ଯିବେ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତି ଏବଂ ଆସନ୍ତା ମାସ 15 ତାରିଖରେ ହେବାକୁ ଥିବା ଡବଲ କଣ୍ଟ୍ରିବ୍ୟୁସନ ସମ୍ମିଳନୀ ପୂର୍ବରୁ ତାଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ କାଳରେ ଶ୍ରୀ ଗୋଏଲ ଯୁକ୍ତରାଷ୍ଟ୍ରର ବାଣିଜ୍ୟ ସଚିବ ପିଟର କାଲେଙ୍କ ସହ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ କରିବେ। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଓ ଏହା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବାର୍ତ୍ତାଳାପ ହେବ। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 37 ଓଭରରେ 2 ୱିକେଟ୍ ବିନିମୟରେ 148 ରନ୍ ସଂଗ୍ରହ କରିଥିଲା। ସାଇ ସୁଦର୍ଶନ 99 ରନ୍ ଏବଂ ଋତୁରାଜ ଗାଏକ୍ୱାର୍ଡ 16 ରନ୍ କରି କ୍ରିଜ୍ରେ ଅପରାଜିତ ରହିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ 2ଟି 4-ଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଉନ୍ନୀତ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆକୁ 1-0 ଗୋଲରେ ପରାସ୍ତ କରିଛି। ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ଚେକ୍ ଗଣରାଜ୍ୟକୁ 3-0 ଗୋଲରେ ମେକ୍ସିକୋ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜରୁରୀକାଳୀନ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଆକ୍ରୋଶର ଶିକାର ହୋଇଥିଲେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ହରିୟାଣାର ଗୁରୁଗ୍ରାମଠାରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ। ଭେନେଜୁଏଲାର କେତେକ ଅଞ୍ଚଳରେ ଆଜି ଲଗାତାର ଭୂକମ୍ପ ଅନୁଭୂତ। 32 ଜଣଙ୍କର ମୃତ୍ୟୁ, 700ରୁ ଅଧିକ ଆହତ। ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍। ଏବଂ ଶ୍ରୀଲଙ୍କାର ଗାଲେଠାରେ ଜାରି ରହିଛି ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Samvidhan Hatya Divas being observed today. Prime Minister Narendra Modi pays homage to those who defended democratic values during the emergency. External Affairs Minister Dr. S. Jaishankar calls for stronger collaboration amid global challenges, invokes Vasudhaiva Kutumbakam at Jeju Forum in South Korea. BRICS Energy Ministers meeting begins in Gurugram under India's BRICS 2026 chairship. Powerful earthquakes strike Venezuela back-to-back, causing multiple building collapses, state of emergency.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି। ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକୁ ଆଜି ସମ୍ଭିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ଭିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ଦିବସ ଅବସରରେ ଆଜି ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ଆଜିର ଦିନରେ ଭାରତୀୟ ସମ୍ଭିଧାନର ମର୍ଯ୍ୟାଦାହାନି କରାଯିବା ସହିତ ଲୋକଙ୍କର ମୌଳିକ ଅଧିକାରକୁ ଶେଷ କରି ଦିଆଯାଇଥିଲା, ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ଛଡ଼ାଇ ନିଆଯାଇଥିଲା, ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଲୋକମାନେ ଏବେ ମଧ୍ୟ ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିଛନ୍ତି। ଦେଶ ଉପରେ ଯେଉଁଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ତାହା କ୍ଷମତାର ଅପବ୍ୟବହାର ଓ ଏକଛତ୍ରବାଦର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଆସନ୍ତୁ ଆଜିର ଦିନରେ ସମ୍ଭିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଶ୍ରେଷ୍ଠତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 135ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ବ୍ୟାଗ୍ ପ୍ରଦାନ କରାଯିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସିପା ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ସ୍ତରରେ ଓସିକ୍ ପକ୍ଷରୁ ନୂଆ ସ୍କୁଲ ବ୍ୟାଗ୍ ଯୋଗାଇ ଦିଆଯିବ। ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଦର୍ଶନ ପ୍ରାୟ 5 ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୈନନ୍ଦିନ ନୀତି ଅନୁଯାୟୀ ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ଅବକାଶ

0: ଦାସ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀଘରେ ଶ୍ରୀ ମଦନ ମୋହନଙ୍କୁ ଶ୍ରୀକୃଷ୍ଣ ବେଶରେ ସଜିତ କରାଯାଇଛି। ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାନ୍ତି କରାଯାଇ ସନ୍ଧ୍ୟାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ମଦନ ମୋହନଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ମନୋନୀତ କଳାକାରଙ୍କ ନାମ ଘୋଷଣା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭରେ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ସହ 15 ଦିନ ମଧ୍ୟରେ ଅଡିଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳ ତଥା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ାଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା ଏବଂ କୃଷି ବନୀକରଣ ଯୋଜନା ଆଦିର ଅଗ୍ରଗତି ନେଇ ଆଲୋଚନା କରାଯାଇଛି। ଏହି ଅବସରରେ ଚାଷୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର 5ଟି ବ୍ଲକରେ 5 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକାଥନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର 10ଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର 42 ଜଣ ଛାତ୍ରଛାତ୍ରୀ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଭଦ୍ରକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ ପ୍ରମୁଖ ନଗର ପରିକ୍ରମା କରି ଜନସାଧାରଣଙ୍କୁ ନିଶା ସେବନଠାରୁ ଦୂରେଇ ରହି ସୁସ୍ଥ ସମାଜ ଗଠନ କରିବା ଲାଗି ସଚେତନ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନିଶା ନିବାରଣ ସଂକ୍ରାନ୍ତରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ଲାଗି ପରାମର୍ଶ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ମୋଟ 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,731 ବୁଥ୍ରେ 70% ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ 393 ବୁଥ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଡିଜିଟାଇଜେସନ୍ କାର୍ଯ୍ୟ ଜାରି ରହିଛି। ନିର୍ବାଚନ ପଞ୍ଜିକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଏଲ୍ଓ ବୈଠକରେ ମତଦାତା ତାଲିକାରେ ନୂତନ ନାମ ସଂଯୋଗୀକରଣ, ଏକାଧିକ ସ୍ଥାନରେ ଥିବା ଭୋଟରଙ୍କ ନାମ ବାଦ୍ ଦେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି। ଭୋଟରମାନେ ନିର୍ବାଚନ ଆୟୋଗଙ୍କ ପୋର୍ଟାଲରୁ ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ପରେ ଅନ୍ଲାଇନ୍ରେ ମଧ୍ୟ ନାମ ପଞ୍ଜିକରଣ ପାଇଁ ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହିଳା ଓ ଶିଶୁ ବିକାଶ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରିଥିଲେ। ଗର୍ଭସ୍ଥ ଶିଶୁ ମୃତ୍ୟୁହାର ଶୂନ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କଫୋର୍ସ ଗଠନ ଏବଂ ସଚେତନତା ସଂକ୍ରାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଶ୍ରମ ଅଧିକାରୀଙ୍କ ପକ୍ଷରୁ ଚଢ଼ଉ କରାଯାଇ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ଥିବା କିଶୋର ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି 24 ଜଣିଆ ଭାରତୀୟ କନିଷ୍ଠ ମହିଳା ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାର 4 ଜଣ ହର୍ଷରାଣୀ ମିଞ୍ଜ, ପୂଜା ସାହୁ, ତନୁଜା ଟୋପ ଓ ସୁପ୍ରିୟା କୁଜୁର ରହିଛନ୍ତି। ଆସନ୍ତା ମାସ 5 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ 7ଟି ମ୍ୟାଚ୍ ଖେଳିବ। ପ୍ରଥମେ ସ୍କଟଲାଣ୍ଡର ବରିଷ୍ଠ ଦଳ ସହ 2ଟି ମ୍ୟାଚ୍ ଖେଳିବା ପରେ ଆମେରିକା, ଇଂଲଣ୍ଡ ଓ ବେଲ୍ଜିୟମ୍ କନିଷ୍ଠ ଦଳ ବିପକ୍ଷରେ 5ଟି ମ୍ୟାଚ୍ ଖେଳିବ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବାଧିକ 69 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
1: ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51

ଜୟନ୍ତୀ ଅବସରରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ବିବାହ ନୀତି ଏବଂ ମୌସୁମୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୀକୃଷ୍ଣ ମୁହଁ ଖୋଲି ଉପହାର ମାଗିଛନ୍ତି। ସଙ୍କୋଚରେ ବ୍ରାହ୍ମଣ କିଛି କହିପାରିଲେ ନାହିଁ। ସର୍ବାନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ତେଣୁ ସ୍ୱୟଂ ତାଙ୍କ ଲୁଗାକାନିରୁ ଚାଉଳ ଭୋଜାତକ ଟାଣି ନେଇ ତତ୍କ୍ଷଣାତ୍ ମୁଠାଏ ପରମ ତୃପ୍ତି ସହକାରେ ଖାଇଦେଲେ। ମନୁଷ୍ୟର ଇହଲୋକ ଏବଂ ପରଲୋକର ସମସ୍ତ ସମ୍ପତ୍ତି ଏବଂ ସମୃଦ୍ଧି ପାଇଁ ମୁଠାଏ ଚାଉଳ ଭଜା ହିଁ ଯଥେଷ୍ଟ। ଲକ୍ଷ୍ମୀ ରୂପିଣୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସେହି ଚାଉଳ ଭଜା ଆଉ ଖୁଆଇ ଦେଲେ ନାହିଁ। ବ୍ରାହ୍ମଣ ପରଦିନ ଶୂନ୍ୟ ହସ୍ତରେ ଘରକୁ ଫେରିଛନ୍ତି। ତାଙ୍କର ଅବଶୋଷ କିଛି ନଥିଲା।

ପ୍ରେମ ଆନନ୍ଦେ ମୁନିବର ବୋଲନ୍ତି ଶୁଣ କୁରୁବୀର ଧରଣୀ ଭାରା ନିବାରଣ ଅନାଦି ପରମ କାରଣ ଅନନ୍ତ ତୁଲେ ନରହରି ମନୁଷ୍ୟ ରୂପେ ଅବତରି ଆନନ୍ଦେ ଦ୍ୱାରାବତୀ ପୁରେ ବିହରେ ନର କଳେ ବରେ ଜ୍ୟୋତିଷ ବିଦ୍ୟା ଅନୁମାନେ ବିଚାରି ଋଷିଙ୍କ ବଚନେ ଜ୍ୟୋତିଷେ କୃଷ୍ଣ ପାସେ ଯାଇ କହିଲେ ଶିରେ କର ଦେଇ ଭୋନାଥ ଶୁଣ ସାବଧାନେ ମକର ପଞ୍ଚଦଶ ଦିନେ ତୃତୀୟ ମୁହୂର୍ତ୍ତ ପ୍ରବେଶେ ସିଂହିକା ସୁତ ରବିଗ୍ରାସେ ଦିବସେ ପ୍ରକାଶିବ ନିଶି ପ୍ରଳୟ କାଳ ପ୍ରାୟ ଦିଶି ଏମନ୍ତେ ଦୈବଜ୍ଞ ବାଣୀ ଗୋବିନ୍ଦ ସାବଧାନେ ଶୁଣି ଘୋଷଣା ଦେଲେ ନିଜ

ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 435ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ସୁରେଶ ସ୍ୱର୍ଗଙ୍କ କଣ୍ଠରେ ଶୁଣନ୍ତୁ ଏହି ଭଜନଟି, ବସନ୍ତ ରାଜ ସାମଲଙ୍କ ରଚନାରୁ।

0: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
1: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
2: ଆପଣଙ୍କ ବିବାହ ଜନ୍ମଦିନ ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
3: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
4: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।

0: ମହମ୍ମଦ ଜିଜ୍ଙ୍କ କଣ୍ଠରେ ଶୁଣିଥିଲେ ଗୀତଟି। ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672।
1: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
2: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
3: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ୍ ନମ୍ବର

0: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
1: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।

ସସ୍ମିତା ସାହୁଙ୍କ କଣ୍ଠରେ ଶୁଣୁଥିଲେ ଗୀତଟି ଅଲେଖ ମିଶ୍ରଙ୍କ ରଚନା। ଶ୍ରୋତାବନ୍ଧୁ, ଏଥି ସହିତ ଶେଷ ହେଲା ଓଡ଼ିଆ ଭକ୍ତି ଗୀତିର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣନ୍ତୁ, ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଛିକ୍ଷଣ ପରେ ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। 6:30 ପ୍ରଚାର କରିବ ICC ମହିଳା T20 କ୍ରିକେଟ ୱାର୍ଲ୍ଡ କପ୍ 2026 ପରିପ୍ରେକ୍ଷୀରେ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ ଏହି ସମୟରେ ଆମର ନ୍ୟୁଜ୍ ଅନ୍ AIR ଆପ୍ରେ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଶୁଣିପାରିବେ। ଏହି କ୍ରମରେ ଶୁଣିବେ 6:30 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। 6:55 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 7:30 ରହିଛି ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଏଥିରେ ଶୁଣିପାରିବେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ସୁଇଟକର୍ଣ୍ଣ ଚାଷ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ରବି ଗୌଡ଼। ରାତି 8 ପ୍ରଚାର କରିବ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 10 ଶୁଣିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜି ରାତି 10:30 ଶୁଣିବେ ନାଟକ ପ୍ରାଇଭେଟ କ୍ଲିନିକ, ରଚନା ଶ୍ରୀ ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ଶ୍ରୀ ଭାଗୀରଥୀ ମିଶ୍ର, ସହଯୋଗିତା ଶ୍ରୀ ପ୍ରଭୁଦତ୍ତ ପ୍ରଧାନ। ଶ୍ରୋତାବନ୍ଧୁ ଏତ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

କାର୍ଯ୍ୟକ୍ରମର 1315ତମ ଭାଗ। ଆସନ୍ତାକାଲି ଅପରାହ୍ନ 5ଟାରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 436ତମ ଭାଗ। 5:30ରେ ପ୍ରଚାର କରିବୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଏଥିରେ ଶୁଣିପାରିବେ ଆଲୋଚନା ଏକ ପେଡ୍ ମା କେ ନାମ, ଏ ସମ୍ପର୍କରେ ଆଲୋଚନା କରିବେ ମିନତି ପତି। ଶ୍ରୋତାବନ୍ଧୁ ଆସନ୍ତାକାଲି ସନ୍ଧ୍ୟା 7:30 ଶୁଣିବେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ଏଥିରେ ରହିଛି ଆଲୋଚନା ବିଭିନ୍ନ ପ୍ରକାର ପନିପରିବା ଚାଷ, ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ଦୟାସାଗର ରାଉତ। ରାତି 8ରେ ଶୁଣିବେ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 10ରେ ଶୁଣିବେ ଗୀତ ଗଜଲ କାର୍ଯ୍ୟକ୍ରମ ଏବଂ ରାତି 10:30ରେ ରହିଛି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ଅମଜଦ ଅଲ୍ଲୀ ଖାନ୍ଙ୍କ ସରୋଦବାଦନ। ଶ୍ରୋତାବନ୍ଧୁ ଏ ତ ଥିଲା ଆମର ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତାରାଣୀ ଦାସଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ନନ୍ଦକିଶୋର ସିଂଙ୍କ ରଚନା।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦିନକୁ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ମସିହା ଜୁନ୍ ମାସ 25 ତାରିଖରେ ଭାରତୀୟ ସମ୍ବିଧାନ ପ୍ରତି ଅମର୍ଯ୍ୟାଦା ପ୍ରଦର୍ଶନ

ଶାସନ ପୂର୍ବକ ତତ୍କାଳୀନ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଦେଶରେ ଗଣତାନ୍ତ୍ରିକ ଇତିହାସର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା 1975 ମସିହାର ସେହି ଦିନକୁ ମନେ ପକାଇ ଆଜି ଦେଶର କୋଣ ଅନୁକୋଣରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳା ଦିବସ ଭାବେ ଅଭିହିତ କରି କହିଛନ୍ତି, ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ। ଗଣମାଧ୍ୟମର ସ୍ୱାଧୀନତାକୁ ମଧ୍ୟ ସେହିଦିନ ଛଡ଼ାଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା। ଏହି ସମୟରେ ପ୍ରକୃତରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପରିପ୍ରେକ୍ଷୀରେ କହିଛନ୍ତି, ଆଜିର ଦିନରେ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରି ସାଧାରଣ ନାଗରିକଙ୍କୁ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏହି ଆଘାତକୁ ସ୍ମରଣ କରିବା ଏବଂ ନିଜର ସାମ୍ବିଧାନିକ ଅଧିକାର ପ୍ରତି ପ୍ରତିଟି ନାଗରିକଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଣ୍ଡିଗଡ଼ରେ ଆୟୋଜିତ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ 2047ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବିଧାନ ହତ୍ୟା ଦିବସକୁ ସ୍ମରଣ କରିବା ନିତାନ୍ତ ଆବଶ୍ୟକ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନୁଷିକ ନିର୍ଯାତନା ସହି ଦେଶର ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ସଂଗ୍ରାମ କରିଥିବା ଗଣତନ୍ତ୍ରର ପ୍ରହରୀମାନଙ୍କୁ ସମ୍ମାନିତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମରେ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିକୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ଅଭିହିତ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ସଚେତନତା ନିତାନ୍ତ ଜରୁରୀ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ରାଜ୍ୟସଭାର 10 ଜଣ ନବନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଦେବାଶିଷ ସାମନ୍ତରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ 4 ଜଣ, ଝାଡ଼ଖଣ୍ଡରୁ 2 ଜଣ ଏବଂ ତାମିଲନାଡୁ, ଗୁଜରାଟ ଓ ଅରୁଣାଚଳ ପ୍ରଦେଶରୁ 1 ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଅଗ୍ନି ନିରାପତ୍ତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାଲିଂ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁପାଳନ ନେଇ ସମୀକ୍ଷା କରିଥିଲେ। ରୋଗୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅଗ୍ନି ନିର୍ବାପକ ଉପକରଣର ଯାଞ୍ଚ, ଜରୁରୀକାଳୀନ ପ୍ରସ୍ତୁତିର ତଦାରଖ, ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଭାବେ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରାପତ୍ତା ସରକାରଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ଅଗ୍ନିକାଣ୍ଡ ପରି ଆପଦକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ପୂର୍ବ ପ୍ରସ୍ତୁତି ଓ ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ଆଜି ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ବିଷୟ ଘୋଷଣା କରିଛନ୍ତି। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ପ୍ରକଳ୍ପର ତ୍ୱରିତ ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ଡକ୍ଟର ମହାପାତ୍ର ପୁରୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। ସେହିପରି 2024

0: ବିଶେ ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାବାର ଚଳଚ୍ଚିତ୍ର ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜ ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
1: ଯେଉଁମାନେ 2023 ଏବଂ 2024 ମନୋନୀତ ହୋଇଛନ୍ତି ପୁରସ୍କାର ପାଇବା ପାଇଁ, ସମସ୍ତଙ୍କୁ ମୋ ତରଫରୁ, ଆମ ବିଭାଗ ତରଫରୁ, ରାଜ୍ୟ ସରକାରଙ୍କ ତରଫରୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି ଏବଂ ଆଶା କରୁଛି ଏ ପୁରସ୍କାର ସେମାନଙ୍କୁ ଓଡ଼ିଆ ସିନେ ଜଗତକୁ ଆହୁରି ପରିପୃଷ୍ଟ କରିବା ପାଇଁ, ଆହୁରି ସମୃଦ୍ଧ କରିବା ପାଇଁ ପ୍ରେରଣା ଯୋଗାଇବ।
0: ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇଥିବା ବେଳେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସେଠାରେ ବଚନିକା ଆଦି ବିଧି ସହ ହରଣ ନୀତି ଶେଷ ହୋଇଥିଲା। ସନ୍ଧ୍ୟାଧୂପ ନୀତି ପରେ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା କୋଷାକଟା ରାସ୍ତାର ଉନ୍ନତିକରଣ ପାଇଁ 7 କୋଟି ଟଙ୍କା ବ୍ୟୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହାଦ୍ୱାରା କାଣିଗିରି, କୋଷାକଟା ଏବଂ ଆଖପାଖ ଅଞ୍ଚଳର ଲୋକମାନେ ସହଜରେ ବ୍ଲକ ଓ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିପାରିବେ। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ନିରୋଧୀ ଅଭିଯାନ 2026 ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ନିଶା ଅଭ୍ୟାସରୁ ଦୂରେଇ ରଖିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ରଥ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମସ୍ତ 24 ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଜନକଲ୍ୟାଣ ଶିବିର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା, 64 ଜଣଙ୍କୁ ଆୟୁଷ୍ମାନ ବୟବନ୍ଦନ ଯୋଜନାରେ ପଞ୍ଜୀକରଣ, 879 ଜଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଇ-କେୱାଇସି କାର୍ଡ ପ୍ରଦାନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ 2026-27 ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଆସନ୍ତା ମାସ 3 ତାରିଖ ପୂର୍ବାହ୍ନ 11:00 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର କିମ୍ବା ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଓ 27 ତାରିଖରେ ଆଇଆଇଏମ୍ସି ଢେଙ୍କାନାଳ ପରିସରରେ ସ୍ପଟ୍ ପ୍ରବେଶ ସାକ୍ଷାତକାର ଅନୁଷ୍ଠିତ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ବରରେ ଯୋଗାଯୋଗ କରିପାରିବେ। ଫୋନ୍ ନମ୍ବରଟି ଆଉଥରେ କହିଦେଉଛୁ, ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881258 ନମ୍ବରରେ ଯୋଗାଯୋଗ କରିପାରିବେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ସମ୍ବିଧାନ 140 କୋଟି ଭାରତୀୟଙ୍କ ଆକାଂକ୍ଷା, ଅଧିକାର ଓ କର୍ତ୍ତବ୍ୟର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପୁରୀରେ ନିର୍ମାଣ ହେବ 1000 ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ଏବଂ 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ ରାଉରକେଲା, ପ୍ରଶାନ୍ତ କୁମାର ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ଶିଶୁବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଳିବା ମାହାଲିଆ ସ୍କୁଲ ବ୍ୟାଗ। ଆଉ ଘୋଷଣା ହେଲା 2023 ଆଉ 2024 ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ପୁରା ଖବର। ଭାରତର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷ ପୂର୍ତ୍ତିକେ ଆଜି ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯାଉଛି। 1975 ଜୁନ୍ ମାସର 25 ତାରିଖ ଭାରତୀୟ ସମ୍ବିଧାନ ଲାଗି ଅମର୍ଯ୍ୟାଦା ଦେଖାଇକରି ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ଅଧ୍ୟକ୍ଷତାରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ବାବଦେ ଶୁଣୁନ୍ ଗୋଟିଏ ରିପୋର୍ଟ।
1: ଦେଶର ଗଣତାନ୍ତ୍ରିକ ଇତିହାସ ମର୍ଯ୍ୟାଦା ହାନି କରିଥିବା 1975 ସେଦିନକେ ସୁର ପକାଇକରି ଆଜି ଦେଶର 4 କୋଟି ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତାକେ କଳା ଦିବସ ହିସାବରେ ନେଇକରି ଆଜିର ଦିନେ ଭାରତୀୟ ସମ୍ବିଧାନର ମର୍ଯ୍ୟାଦା ହାନି କରାଯିବାର ସହିତ ଲୋକମାନଙ୍କର ମୌଳିକ ଅଧିକାର ସେସ୍ କରାଯାଇଥିଲା ବୋଲି କହିଛନ୍। ଏ ସମୟଥି ଗଣମାଧ୍ୟମର ସ୍ୱାଧୀନତାକେ ବିଲ୍ ଛଡ଼େଇ ନିଆଯାଇଥିଲା। ରାଜନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଆଉ ସାଧାରଣ ନାଗରିକଙ୍କୁ ଜେଲ୍ଥି ବନ୍ଦୀ କରିକି ରଖାଯାଇଥିଲା। ଏ ସମୟଥି ପ୍ରକୃତି ହିସାବେ ଗଣତନ୍ତ୍ରର ହତ୍ୟା ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍, ଲୋକମାନେ ଇହାଦେ ବିଲ୍ ଭାରତୀୟ ଗଣତନ୍ତ୍ରର ସବୁନୁ କଳା ଅଧ୍ୟାୟ ଭାବେ ଜରୁରୀକାଳୀନ ପରିସ୍ଥିତିକେ ସୁରକ୍ଷିଛନ୍। ଦେଶ ଉପରେ ଯେନ୍ତା ହିସାବେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ସେଟା କ୍ଷମତାର ଅପବ୍ୟବହାର ଆଉ ଏକଛତ୍ରବାଦର ଗୋଟିଏ ଫଟିକ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ କହିଛନ୍, ଆଜିର ଦିନେ ସାମ୍ବିଧାନିକ ବିଧି ବ୍ୟବସ୍ଥାକେ ପୂରାପୂରି ବିପର୍ଯ୍ୟୟ କରିକି ସାଧାରଣ ନାଗରିକମାନଙ୍କର ମୌଳିକ ଅଧିକାରକେ ହାନି କରିଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ହୋଇଥିବା ଏ ଆଘାତକେ ସୁର୍ତା କରବାର ଆଉ ନିଜର ସାମ୍ବିଧାନିକ ଅଧିକାର ଲାଗି ସବୁ ନାଗରିକଙ୍କୁ ସତର୍କ ଓ ସଚେତନ କରବାର ଉଦ୍ଦେଶ୍ୟଟି ଏ ଦିବସ ପାଳନ କରାଯାଉଛି। ଆସୁନ୍ ଆଜିର ଦିନେ ସମ୍ବିଧାନର ସୁରକ୍ଷା, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଉ ସାମ୍ବିଧାନିକ ଶ୍ରେଷ୍ଠତାକେ ଅକ୍ଷୁର୍ଣ୍ଣ ରଖବା ଲାଗି ସଂକଳ୍ପବଦ୍ଧ ହେମା। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାର୍କେ ଆଉ 3 ଦିନ ବାକି ରହିଛି। ରାଜ୍ୟ ଗଲାକାଲି ତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟର 3,10,68,884 ଜନ ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ଥିବାର କାମକେ ଆଇବା 28 ତାରିଖ ଭିତରେ ଶେଷ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ଐତକା ବରକସ କରବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭାଗୀୟ ଅଧିକାରୀ

ସ୍କଟଲାଣ୍ଡର ବରିଷ୍ଠ ଦଲ ସାଙ୍ଗେ ଦୁଇଟା ମ୍ୟାଚ୍ ଖେଳିବା ଋତୁରୁ ଆମେରିକା ଇଂଲଣ୍ଡ ଆଉ ବେଲଜିୟମ କନିଷ୍ଠ ଦଲ ବିପକ୍ଷ ପାଞ୍ଚଟା ମ୍ୟାଚ୍ ଖେଳିବା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆବାକାଲ ସକାଳ ତକ ସାରା ରାଜ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆବା 24 ଘଣ୍ଟା ଭିତରେ ନୂଆପଡ଼ା, କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗା ନ ଧୁକାଗୋଟି ସାଙ୍ଗେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଆବା 6-7 ଦିନ ତକ ରାଜ୍ୟ ଦିନର ତାପମାତ୍ରା କେନ୍ସି ପ୍ରକାର ପରିବର୍ତ୍ତନ ନାଇଁ ହୁଏ। ଶେଷ ମୁଖ୍ୟ ଖବର ଫେରଖାଏ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 51 ବର୍ଷର ପୂର୍ତ୍ତି ଅବସରରେ ଆଜି ପାଳନ କରାଯାଉଛେ ସମ୍ବିଧାନ ହତ୍ୟା ଦିବସ। ରାଜ୍ୟର ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକେ ବରଖସ୍ତ କରିବାର ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟ ଶିଶୁବାଟିକାନୁ 3 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ମିଳିବା ମାହାଲିଆ ସ୍କୁଲ ବ୍ୟାଗ୍। ଆଉର୍ ଘୋଷଣା ହେଲା 2023 ଆଉ 2024 ବର୍ଷର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭେଞ୍ଜୁଆଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ $48 ବିଲିୟନ ନିବେଶ କରିବ ଆମାଜନ, ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି ପାଇଛି। 971 ଜଣ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ହୋଇଥିଲା। ଗତ ଶତାବ୍ଦୀରୁ ଅଧିକ ସମୟ

ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସରକାରୀ ଏବଂ ଘରୋଇ କ୍ଷେତ୍ର ସହଯୋଗରେ ସ୍ୱାସ୍ଥ୍ୟସେବା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ଭୂକମ୍ପ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ନିର୍ମାଣ ତଥା ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି, ଫଳରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜ୍ଞାପନ କରିଛନ୍ତି। ଆବଶ୍ୟକ ସହାୟତା ପ୍ରଦାନ କରିବା ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ରୋଡ୍ରିଗିଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ଭିତରେ ଭାରତ ଏବଂ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିଜ୍ କହିଛନ୍ତି। ରାଜ୍ୟସଭାର 10 ଜଣ ନବନିର୍ବାଚିତ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସେମାନଙ୍କୁ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ କରିଥିବା ସଦସ୍ୟଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ବିଜେପିର ତାଇ ତାଗକ, ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଏବଂ ଗୁଜରାଟରୁ ରାଜେଶ ପରମାନନ୍ଦ ଶୁକ୍ଳ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର 3 ଜଣ, ଜନସେନା ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସର ଜଣେ ଲେଖାଏଁ ସଦସ୍ୟ ଓ ଜଣେ ସ୍ୱାଧୀନ ସଦସ୍ୟ ଅଛନ୍ତି। ଭାରତ ଅଧ୍ୟକ୍ଷତାରେ ହରିୟାଣାର ଗୁରୁଗ୍ରାମରେ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଶକ୍ତି ମନ୍ତ୍ରଣାଳୟ କହିଛି ଏହି ବୈଠକରେ ବୈଷୟିକ ସ୍ତରରେ ପ୍ରମୁଖ ଶକ୍ତି କ୍ଷେତ୍ରଗୁଡ଼ିକରେ ସୃଷ୍ଟ ଆହ୍ୱାନର ମୁକାବିଲା ପାଇଁ ଆଲୋଚନା ହେବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ ହେବ। ଏହି ଦୁଇଦିନିଆ ବୈଠକର ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ଶକ୍ତିମନ୍ତ୍ରୀ ମନୋହର ଲାଲ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଶକ୍ତି କ୍ଷେତ୍ର ଏକ ଆଧାର ଭାବେ ପରିଗଣିତ ହୋଇଥାଏ। ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ସହିତ ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ସମୟ, ସମ୍ବଳ ଏବଂ ସଂସ୍କାରମୂଳକ ନୀତି ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ବିକାଶଶୀଳ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ବିଶ୍ୱର ସର୍ବବୃହତ ଡିଜିଟାଲ ଆଧାରିତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ ହେବା ପାଇଁ ଭାରତ ଭିତ୍ତିଭୂମି କ୍ଷେତ୍ରକୁ ବ୍ୟାପକ କରୁଛି। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦକ ଏବଂ ଚାହିଦା ପୂରଣ ରାଷ୍ଟ୍ର ଭାବେ ଉଭା ହୋଇଛି। ଦେଶର ବିଦ୍ୟୁତ୍ କ୍ଷମତା 540 GW ହୋଇଛି। ଅଣୁ ଜୀବାଶ୍ମ ଇନ୍ଧନ ଉତ୍ସ କ୍ଷେତ୍ର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଦେଶରେ ଏବେ ସୌରଶକ୍ତି କ୍ଷମତା 54 GW ଅଧିକ ହୋଇଛି। ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶକ୍ତିମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଏବଂ ସମ୍ମିଳନୀରେ ଯୋଗଦେଇ ଶକ୍ତି ସୁରକ୍ଷା ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଆସନ୍ତା 27 ତାରିଖରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ସେସେଲ୍ସ ଓ ଭାରତ ମଧ୍ୟରେ ପୁରାତନ ସହଭାଗୀ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ବନ୍ଧ ରହିଆସିଛି। ଭାରତୀୟ ମହାସାଗର ଅଞ୍ଚଳରେ ସେସେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ। ଭାରତୀୟ ମହାସାଗର ଯୋଜନାରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ଏବଂ ସୁଦୂରପ୍ରସାରୀ ବନ୍ଧୁତ୍ୱ ସ୍ଥାପନ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଉଦ୍ୟାନ କୃଷି ବିଭାଗରେ ଏକ ସ୍ୱଚ୍ଛ ଚାରା କେନ୍ଦ୍ର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି କେନ୍ଦ୍ର ଚାଷୀମାନଙ୍କୁ ଉଚ୍ଚମାନର ନିରୋଗ ଚାରା ଯୋଗାଇଦେବ। ଏହାଦ୍ୱାରା ଉଦ୍ୟାନ କୃଷି କ୍ଷେତ୍ରରେ ବିକାଶ ହେବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ତ୍ରୀ ଶ୍ରୀ ଚୌହାନ ଲକ୍ଷ୍ନୌସ୍ଥିତ ଯୋଜନା ଭବନରେ ଆଜି ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ

0: ରାଜ୍ୟ କୃଷି ବିଭାଗର ରୋଡ୍ମ୍ୟାପ୍ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ଶ୍ରୀ ଚୌହାନ ବୁଟ ମସୁର ଡାଲି ଏବଂ ସୋରିଷ ପାଇଁ ସରକାରୀ ସଂଗ୍ରହ ସମୟସୀମା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ପତ୍ର ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ତେଲଙ୍ଗାନା ଜାମ୍ମୁ କାଶ୍ମୀର ଓ ଲଦାଖର ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ରକ୍ଷଣାବେକ୍ଷଣ ଓ ଗୁଣମାନର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ତେଲଙ୍ଗାନାର 4931 କିଲୋମିଟର, ଜାମ୍ମୁ କାଶ୍ମୀରର 2035 କିଲୋମିଟର ଏବଂ ଲଦାଖରେ 804 କିଲୋମିଟର ରାଜପଥ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଜାରି ରହିଛି। ମାଞ୍ଚେଷ୍ଟର ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏରେ ତିନୋଟି ମ୍ୟାଚ୍ରୁ ଦୁଇଟିରେ ବିଜୟ ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପୁରୁଷ ବର୍ଗ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ଆଜିର ଷ୍ଟମ୍ପ ଅପ୍ରସାରଣ ବେଳକୁ ଭାରତ 4 ୱିକେଟ୍ ବିନିମୟରେ 333 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର ସାଇ ସୁଦର୍ଶନ 132 ରନ୍ର ପାଳି ଖେଳିଥିଲେ। ଏହି ଗସ୍ତ ଅବସରରେ ଭାରତ ଏ ଦଳ ଦୁଇଟି ଚାରିଦିନିଆ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏ ବିପକ୍ଷରେ ଖେଳିବ। ଫିଫା ବିଶ୍ୱକପ୍ରେ ଆମେରିକାର ଫିଲାଡେଲଫିଆରେ ଆଜି ବିଳମ୍ବିତ ରାତିରେ ଗ୍ରୁପ୍ ଇର ଏକ ମ୍ୟାଚ୍ରେ କୁରାକାଓ ଓ ଆଇଭରି କୋଷ୍ଟ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଇର ଆଉ ଏକ ମ୍ୟାଚ୍ରେ ଆଜି ରାତି 1:30 ଆମେରିକାର ଇଷ୍ଟ ରଥରଫୋର୍ଡଠାରେ ଇକ୍ୱେଡର ଓ ଜର୍ମାନୀ ପରସ୍କରକୁ ଭେଟିବେ। ପରେ ଆସନ୍ତାକାଲି 4:30 ଗ୍ରୁପ୍ ଏଫ୍ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମୁକାବିଲା ହେବ। ସେହି ସମୟରେ ଟୁନିସିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆଜି ସକାଳେ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ହରାଇ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ଆମାଜନ 48 ବିଲିୟନ୍ ଡଲାର ରେକର୍ଡ ପରିମାଣ ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମାଜନ୍ର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଶ୍ରୀ ମୋଦିଙ୍କ ସହ ଆମାଜନ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜାସି ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିବେଶ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ବିଶ୍ୱସ୍ତରରେ ଭାରତରେ ନିବେଶ ପାଇଁ ବୃଦ୍ଧି ପାଉଥିବା ଆଗ୍ରହକୁ ଏହା ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଭେନେଜୁଏଲା ଭୂକମ୍ପ ମୃତ୍ୟୁ ସଂଖ୍ୟା 164କୁ ବୃଦ୍ଧି। ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟସଭାର ନିର୍ବାଚିତ 10 ଜଣ ସଦସ୍ୟଙ୍କ ଶପଥ ଗ୍ରହଣ। ହରିୟାଣାର ଗୁରୁଗ୍ରାମରେ ଆଜିଠାରୁ ଆରମ୍ଭ ହେଲା 2-ଦିନିଆ 11 ବ୍ରିକ୍ସ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ। ଭାରତରେ ରେକର୍ଡ ପରିମାଣ 48 ବିଲିୟନ୍ ଡଲାର ନିବେଶ କରିବ ଆମାଜନ। ନିଷ୍ପତ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ ରାଉରକେଲା। ପ୍ରସନ୍ନ କୁମାର ମୋଦଲିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

0: ଚାଷୀ ଭାଇ ଭଉଣୀ ମାନେ ଆପଣ ମାନକେ ଆଜିର କିଷାନ ବାଣୀ କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ
1: ଜୁହାର।
0: ଆରୁ ଚାଷୀ ଭାଇ ଭଉଣୀ ମାନେ ଆପଣ ମାନେ ତ ଜାଣିଛନ୍, ଆମର ଏଇ କିଷାନ ବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି।
1: ହେଲେ ଦାଦା
0: ହଇଗା
1: ଇ ଯେନ୍ ମାସଟା ଏଇଟା ପୁଞ୍ଚା ପୁଞ୍ଚି ହେଲା, ଏତକର ମଝା ମୁଝାତି ବର୍ଷା ଦେବା ହିଁ ଦେବା।
0: ହଇଗା ହଇ
1: ଆରୁ ବର୍ଷା ଦେବା ବୋଇଲେ କେଁ ହେନ୍ତି କମତମ ବର୍ଷା ହେଲେ ଦଉଛେ କେଁ? ଗଛ ତ ଭାଙ୍ଗୁଛେ ଭାଙ୍ଗୁଛେ, ସେଥି ଆମର ଦୁନିଆ ଅସୁବିଧା ମାନେ ହଉଛେ। ଇ ତ ଗୋଲା ମାସେ କାଇଁ ଯେଗା ଦାଦା ଇ ଇଲେକ୍ଟ୍ରିକ ପୋଲ ମାନେ ହେଟା ମାନେ ଯେନ୍ ଭାଙ୍ଗଲା ଆମର ଇ ରାଉରକେଲା ସହର କେନ୍ତା ଅସୁବିଧା ଥି ପଡ଼ଲା କହତ।
0: ବିଲକୁଲ ବିଲକୁଲ,
1: କେତେନେ କେତେ ଦିନ ତକ ତ କରେଣ୍ଟ ତାର ନା ଛାଏ ନି ପାଇଲିଏ।
0: ହଇ ହେଲେ ରାଉରକେଲା ସହର ର ଅସୁବିଧା କାଣା କି? ଇନ ଦେଖବ ବୋଇଲେ ସହରୀ ଲୋକ ମାନେ ଅଛନ୍, ସହର ବୋଇଲେ ହିଁ ତମେ ଭାବ କି ବୁଦ୍ଧିମାନ ଲୋକ ମାନେ ଥିବେ, କିନ୍ତୁ ଆମେ ପ୍ରକୃତି ନେ ଦେଖମା ବୋଇଲେ ଆମେ ଜାଣି ପାରମା ଯେ କେତେ ବୁଦ୍ଧି ଅଛେ ଲୋକ ମାନଙ୍କର। ଆରୁ ଯଦି ଆମେ ଦେଖମା କି ଆମର ଯେନ୍ ସୋସିଆଲ ମିଡିଆ ହେଲା କି ଖବର କାଗଜ ମାନଙ୍କର ନେ ଛାପୁଛନ୍ କି ଇଟା ଏକଦମ ସଫା ସୁତରା ସହରଟା ହେ ବୋଲିକରି, କିନ୍ତୁ ଲୋକ ମାନଙ୍କର ମନଟା ତ ସେତକି ସଫା ସୁତରା ନେଇ ନ।
1: ମନ ଠାନୁ ବେଶୀ ଦାଦା ସେମାନଙ୍କର କାମ।
0: ହଏ
1: ଦେଖ ନ ଇ ବର୍ଷା ମାସେ ତ ଜାଣିଛ ବର୍ଷା ପାନ ର କିଛି ଥାପ ଠିକ ନା ନିନ, ଇନ ପଡବା ସେନ ପଡବା ସବୁଆଡେ ପାନ ହେବା। ଆର କେନ ପାନ କେନ ଆଡ଼କେ ଯିବା, ପାନ ଯିବାର ଯେନ୍ ରାସ୍ତା ଡ୍ରେନେଜ ସୁବିଧା ଯେନ୍ଟା ସେଟା ଯଦି କ୍ଲିଅର ନେଇ ନ ବୋଇଲେ ଲୋକ ବାକ ମାନଙ୍କର ଘର ଦୁଆର କେ ଢୁକବା ପାନ,
0: ବିଲକୁଲ
1: ରାସ୍ତା ମାନଙ୍କର ଠାନେ ପାନ ଜମି କରି ରହିବା। ଆର ପାନ ଜମି କରି ରହିଲେ ଇ ମଶା ମାନଙ୍କର ପ୍ରାଦୁର୍ଭାବ ବଢବା, ତାର ସାଙ୍ଗେ ସାଙ୍ଗେ ଡେଙ୍ଗୁ ମ୍ୟାଲେରିଆ ଇ ସବୁ ରୋଗ ମାନେ ତମେ ଫ୍ରି ଫଣ୍ଡରେ ପାଇବ ହିଁ ପାଇବ।
0: ବିଲକୁଲ ବିଲକୁଲ, ହେଲେ ଏ କଥା ହିଁ କହୁଛେ କି ଆମେ ମାନେ ମେଣ୍ଟାଲି ସେତକି ଭାବି ନେଇ ପାରବାର ଯେ ଆମେ ଯେନ୍ ଜାଗାରେ ରହିସୁ ସେ ଜାଗାକେ କେନ୍ତା କରି ସଫା ସୁତରା ରଖବାର ଅଛେ। ଯେନ୍ତା କି ଏ ଯେନ୍ ଆମର ଝାରଖଣ୍ଡ ମାର୍କେଟ ଯେନ୍ତା କହୁଛନ୍ ଇସ୍ପାତ ହାଟ, ସେଠାନେ ଯିବ ବେଲେ ଦେଖବ କି ସବ୍ଜି ପତ୍ର ବିକବାର ଲାଗି ଆସୁଛନ୍, ମାଛ ଠୁ ଆରମ୍ଭ କରିକି କୁକୁଡ଼ା ତକ ସବୁ ପାଇବ ସେଠାନେ
1: ସବୁ।
0: ହେଲେ ଯେ ଯେନ୍ ଜାଗାରେ ତାର ବସଲା ବିକ୍ରି ବଟା କରଲା ଆରୁ ଯେନ୍ କଚଡା ମାନେ ରହିଗଲା ତାକେ ସେଠାନେ ଛାଡ଼ି କରି ପଲାଲା, ଆରୁ ସେଟାକେ ନେଇ କରି ଯେନ୍ ଡଷ୍ଟବିନ୍ ମାନେ ବଡ ବଡ ରଖାଇଛେ ସେଠାନେ ରଖବାର ଲାଗି ନାରାଜ। ଦୁସରା କଥା ଯେନ୍ କରେଣ୍ଟଟା ନି ଆସିଥିଲା କହିଲ ଯେ ସେଟା ବି ଦେଖ, ଇନେ ଗଛ ମାନେ ତ ଅଛେ ଲଗା ହେଇଛେ, କିନ୍ତୁ କେନ୍ ପ୍ରକାର ଗଛ ଯେନ୍ଟା ଭାଙ୍ଗି ଯେସି ଜଲ୍ଦି ସେ ବାଗେଟା ଲଗା ହେଇଛେ ଲଗା ଲଗି ହେଇକରି ବୋଇଲେ ସେଟା ତ ଭାଙ୍ଗବା। ଆଉ ସେ ଭିତରେ ହିଁ ଯେନ୍ ଆମର ବିଦ୍ୟୁତ ର ବିଜୁଳିର ଯେନ୍ ତାର ମାନେ ଯାଇଛେ ପୋଲ ମାନେ ଯାଇଛେ, ତ ଇ ବାଗେର ହିଁ ଅଛେ। ତ ଆମକେ ସେଟା ଭାବବାର ଲାଗି ପଡ଼ବା କି କେନ୍ ଗଛ ମାନକେ କେତେ ବଡ ହେବାର କଥା, ସେଟାକେ ଆମକେ ଭାବି କରି ଯଦି ଆମେ ତାର ପରିବର୍ତ୍ତନ ଥି ଅଲଗା କିଛି ଲଗେଇ ପାରମା ହେଲେ ଯାଇକି ରହିବା, ନହେଲେ ଏନ୍ତା ଥିବା ଇ ବଛର ହେଲା ତାର ଆଗରୁ ଫେରେଇଥିଲା କିନ୍ତୁ ଆମେ ସୁଧରବାର ତ ନାହିଁ। ରହିଲା ଡ୍ରେନ୍ ର କଥା, ସେଟା ଫେର କେବେ ନି ସୁଧରବାର, କାଇଁ କରି ଆମେ ଯେନ୍ ଠାନେ ଯାଉଛୁ ଯାହା କଚଡା ପାଇଲା ସେଠାନେ ଫିକଲା।
1: ହେଇଟା ପରେ ଦାଦା ଦେଖ ସବୁଆଡେ ତ ନାଲା ମାନେ କରା ହେଇଛେ, ତ ସେ ନାଲା ଥି ଆମେ ଆମର ଘରର କଚଡା ମାନକେ ନେଇକରି ଫିକି ଦେସୁ। ଇଟା ନେଇ ଚିନ୍ତା କରୁ ଯେ ବର୍ଷା ମାସ ହେଲେ ଇଟା ପାନ ଯିବାର ଲାଗି ରାସ୍ତାଟା କରା ହେଇଛି, ଆର ସେନ ଯଦି ଆମେ କଚଡା ଫିକୁଛୁ ମାଟ ଫିକୁଛୁ ବାକି ଯାବତୀୟ ଜିନିଷ ପ୍ଲାଷ୍ଟିକ ମାନକେ ବି ଫିକି ଦଉଛୁ ତ ସେ ରାସ୍ତାଟା ବନ୍ଦ ହେଇଯାଉଛି। ହେଲେ ପାନ କେନ୍ ରାସ୍ତା ଦେଇକରି ଯିବା, ତାର ଲାଗି ତ ଆର ବାଟଘାଟ ନେଇ ବଚଲା, ହେଲେ କାଁ ହେବା ସେଟା ଓଭରଫ୍ଲୋ ହେବା ଆର ସବୁଆଡେ ହେବା, ଇ ଘରଦୁଆର ମାନକେ ବି ଢୁକବା ଆର ରାସ୍ତା ଉପରେ ବି ରହିବା, ତ ଯିବାର ଆସବାରେ ଅସୁବିଧା, ତାର ବାଦେ ଘର ମାନକେ ପାନ ଢୁକିଲେ କେନ୍ତା ଅସୁବିଧା ହେବା ତ ତମେ ଜାଣିପାରୁଛ।
0: ଆରୁ ଆଜିକାଲି କାଣା ହଉଛେ କି ଆମେ ଯେନ୍ ଥର୍ମୋକୋଲ ର ପ୍ଲେଟ ପ୍ଲାଷ୍ଟିକ ର ଯେନ୍ ପ୍ଲେଟ ଇ ସବୁ ବେଶୀ ବ୍ୟବହାର କରୁଛୁ, ଆରୁ ଯେନ୍ ଆମର ପତର ମାନଙ୍କର ଯେନ୍ ଦନା ଖୋଲି ମାନେ ଯେନ୍ଟା ମିଳୁଥିଲା ସେଟା କେତେ ଆମେ ବ୍ୟବହାର କରୁଛୁ
1: ସେ ସଂଖ୍ୟାରେ ତ ଗଛ ବି ନିନଗା ଦାଦା, ଯେ ଆମେ ସେ ଖୋଲି ଦନା କେ ବ୍ୟବହାର ବି କରମା। ଦେଖ ମୁନୁଷ ତାର ଲାଗି ଯାହା ବି ମାନେ କରୁଛେ ସୁଖ ସୁବିଧାର ଲାଗି, ସେଟା ବୁଲି କିନ୍ଦ୍ରେ କର ସେ ତାର ଅସୁବିଧାର କାରଣ ଏକା ମୁନୁଛେ।
0: ତ ବର୍ଷା ମାସର କଥା କହିଲା ବେଲକେ ମାନେ ଇ ପଏଣ୍ଟଟା ବି ଆସୁଛେ ଯେ ଯଦି ଆମେ ସେ ବାଗେର ଯେନ୍ ପ୍ରାକୃତିକ ଜିନିଷର ବନା ହେଇଥିବା ସେ ବାଗେର ଏଇ ଯେନ୍ ଚୁକ୍ନି ମାନକେ ଖଲି ମାନକେ ବ୍ୟବହାର କରତା ବୋଇଲେ ଯଦି

0: ସେଟାକେ ପକା ହେଉଛେ ତ ସେଟା ଧୀରେ ଧୀରେ ସଢ଼ବା, କିନ୍ତୁ ପ୍ଲାଷ୍ଟିକ ର ଥର୍ମୋକୋଲ ର ଏସବୁ ସଢ଼ବା କାଇଁ ସେଥିର ଲାଗି ସେଟା କାଣା କରସି, ଇ ଯେନ୍ ଡ୍ରେନେଜ ଯେନ୍ ଜାଗା ଅଛେ ସେଟାକେ ବ୍ଲକ କରିଦେସି, ସେଟା ତ ସଢ଼େନି, ସଢ଼ଲେ କାଇଁ ସେଟା ଧୀରେ ଧୀରେ ସେଟା ପଲାବା, କିନ୍ତୁ ସେଟା ସଢ଼େନି ତ ସେଟା ରହିଯେସି, ଆଉ କେତେ ଅସୁବିଧା ତମେ ଯେନ୍ କହିଲ
1: କହିବାର କଥା ଏଇଟା ଦାଦା। ଗଲା ବରଷ ତ ଖୁବ ବର୍ଷା ହେଇଥିଲା, ଇ ବରଷ ଇଟା ବର୍ଷା ପହଞ୍ଚା ପହଞ୍ଚି ହେଲାନ, ବର୍ଷା ବି ହେଲାନ। ତ ଗଲା ବରଷ ଆମେ ଦେଖିଥିଲା ଯେ ଆମର ରାଉରକେଲା ସହରର ଯେନ୍ ରେଲୱେ ଷ୍ଟେସନ ଅଛି ସେଠାନେ ବି ବାଇକ ମାନେ ଅଧାତିଆ ବୁଡି ଯାଇଥିଲେ। ତ ସେ ଜାଗାଟା ବି ଡ୍ରେନେଜଟା କେନ୍ ହିସାବେ ହେଇଛି, ଆରୁ ନିହାତି ବ୍ଲକ ହେଇଥିବା, ସେଥିଲାଗି ପାଣିଟା ସେନ ଜମଲା। ତ ତାର ସାଙ୍ଗେ ସାଙ୍ଗେ ଆର ଯେନ୍ ତୋଲତୁଲିଆ ଜାଗା ଅଛି, ଖାଲି ତ ରାଉରକେଲା ଥି ମାନେ ବଡ ବଡ଼ ଜାଗା କି କ୍ୱାର୍ଟର ଜାଗା ହେଟା ନେଇ, ସେ ଆମର ଯେନ୍ ବସ୍ତି ଏରିଆ ମାନେ ଅଛି ସେମାନଙ୍କର ଦୁଃଖ କହିଲେ ନିଶରେ। କାଁ କରିକି ଅଧା ରାତି ବି ଯଦି ବର୍ଷା ହେଲା ବେଲେ ସେମାନଙ୍କର ଘର ଭିତରକେ ପାଣି ଢୁକବା, ତ ଖାଲି ପାଣି ଢୁକସି ଗେ, ପାଣିର ସାଙ୍ଗେ ତ ସେ ବିଷଧର ସାପ ମାନେ ବି ଢୁକସନ୍, ବେଛୁ ମାନେ ବି ରହିବେ, ଆର କେତେ ନା କେତେ ସବୁ ଜୀବଜନ୍ତୁ ମାନେ ସେମାନଙ୍କର ଘର ଦୁଆର ମାନକେ ଢୁକବେ, ସେମାନଙ୍କର ଜୀବନ ପ୍ରତି ବିପଦ, ସେମାନଙ୍କର ଛୁଆ ପିଲା କେତେ କାଣା ଅଛି, ଘର ଦୁଆର ଥି ପାଣି ଢୁକିଲେ ସେମାନେ କେନ୍ ହିସାବେ ବସବାସ କରିବେ।
0: ବିଲକୁଲ ବିଲକୁଲ, ଆରୁ ତମେ ତ ଗଲା ବଛର କଥା କହୁଛ, ଇ ଯେନ୍ କାଲ ପର ଦିନ ବର୍ଷା ହେଲା ସେଥିରେ ତମର ଏ ଯେନ୍ ଆପୋଲୋ ହସ୍ପିଟାଲ ଯେନ୍ଟା ଅଛେ ସେ ପାଖରେ ଟିକେ ବର୍ଷା ହେଲା କିନି ସେ ଡ୍ରେନେଜ ଟା ବ୍ଲକେଜ ହେଇଛେ, ସେଠାନେ ପାଣିଟା ଜମା, ଆଉ ସେ ଲୋକ ମାନେ କାଣା କରୁଛନ୍, ଦୁଇ ଚକିଆ ଗାଡି ଥି ଯାଉଛନ୍, ତ ସେ ଆଡୁ ପାର ନେଇକି ଅଲଗା ରାସ୍ତା ହେଇକିରି ଯିବାର ଲାଗି ବାଧ୍ୟ ହଉଛନ୍, ବୋଲେ ଇ ବାଗିର ଅବସ୍ଥା ଅଛେ ଆମର ଇ ରାଉରକେଲା ସହରର କଥା କହୁଛେ, ବାକି ଗାଁ ଗହଳି ଥି ଫେର ସେ ଅବସ୍ଥା ହେଲା, ଆମେ ଯେନ୍ ପ୍ଲାଷ୍ଟିକ ହେଲା ଥର୍ମୋକୋଲ ହେଲା ଆଉ ଯେତକି ଫେର ଫାଲତୁ ଜିନିଷ ଗୁରା ଅଛେ ସେ ମାନକେ ଆମେ ବ୍ୟବହାର କରିକିରି ଆମର ଗାଁର ପରିବେଶ କେ ଫେର ଧୀରେ ଧୀରେ କଚଡା କରଲାନ। ଇଦି ଆମର ଦେଓ ନଦୀରେ ଯେନ୍ ବ୍ରିଜ ଟା ହେଲା ତାର ଲାଭ ପାଇକରି ଭାଇ ବହିନ ମାନେ ସିଆଡେ ପିକନିକ କରବାର ଲାଗି ଯାଉଛନ୍, ସେନେ ଇନର କଚଡା ସବୁ ସେ ଦିକେ ସିଫ୍ଟ ହେଲାନ, ତ ଇ ବାଗର ଅବସ୍ଥା ହଉଛେ। ଆରୁ ସେ ଜିନିଷ ଗୁରା ପରିବେଶକେ ତ ଖରାପ କରୁଛେ, ସେଟା ଯାଇକରି ଯେନ୍ ନାଲା ବାଟେ ଝରିଆ ବାଟେ କାଣା ଅଛେ ନଦକେ ଯାଉଛେ,
1: ବିଲକୁଲ ଯାଉଛେ,
0: ସେଟା ତ ଫେର ଯିବା ସମୁଦ୍ର ଆଡ଼କେ, ଆରୁ ଆମେ ଫେର ଆମର ଯାହା ଫେର କଚଡା ମାନେ ହେଲା ସେମାନେ ନେଇକରି ନଦୀରେ ଛାଡୁଛୁ, ପାଣିଟା ଆମର ରାଉରକେଲା ସହରର ଭାଇ ବହିନ ମାନେ ଯେନ୍ କଚଡା ପାଣି ଯେନ୍ ହଉଛେ ସେଟା ଅନେକ ଭାଇ ବହିନ ମାନେ କାଣା କରୁଛନ୍, ସେ ନଦୀ ଆଡ଼କେ ହିଁ ସେଟାକେ
1: ବାଟ
0: କରି ଦଉଛନ୍, ତ ଯେତେ ମଇଲା ପାଣି ସେଠାନକେ ଯାଉଛେ ହେଲେ କାଣା ହେବା, ଯେନ୍ ପାଣିର ପରିବେଶ ଯେନ୍ଟା ଅଛେ ସେଥିରେ ଯେତିକି ଫେର ଜୀବଜନ୍ତୁ ମାନେ ରହୁଛନ୍ ସେମାନେ ହଇରାଣ ହଉଛନ୍, ଆରୁ ସେନୁ ଫେର ପାଣି ଟାଣି କରି ରାଉରକେଲା ସହରକେ ସପ୍ଲାଇ ହଉଛେ, ହେଇପାରେ କି ଆଖେପାଖେ ଯେତେ ବି ଗାଁ ମାନେ ଅଛେ ଦିନ ହେବା ସେମାନେ ସେନର ପାଣିଟା ହିଁ ସପ୍ଲାଇ ହେବା, ତ ଇ ବାଗର ଅବସ୍ଥା ହେଲାନ। ଆମେ ଯେନ୍ ସତର୍କ ହେଇକରି ନେଇ ରହିବାର କେନ୍ତା କରି ଇ ସମାଜ ଥି ରହିବାର କଥା, ପରିବେଶକେ କେନ୍ତା ରଖବାର କଥା, ସେ କଥା ଆମେ ନେଇ କରବାର, ତାର ଯେନ୍ ପରିଣାମ ହେବା ସେଟାକେ ଆମକେ ହିଁ ଭୋଗବାର ଲାଗି ପଡ଼ବା।
1: ହଁ ଦାଦା, ଯଦି ଆମେ ବେଲଥ ସଚେତନ ନି ହେମା ବୋଇଲେ ଏନ୍ତା ଅସୁବିଧା ମାନେ ହେବା, ତ ଏହା ଦେଖା ସମିଆ ଅଛେ ଯେନ୍ଠାନେ ବି ବ୍ଲକେଜ ହେଇଛେ ଡ୍ରେନ ମାନେ ସେଟା ମାନକେ ସଫା କରିଦେବାର ଅଛେ, ଖାଲି ଲୋକବାଗ ମାନକେ କହିଲେ ନି ହୁଏ ଦାଦା, ପ୍ରଶାସନର ବି ଡ୍ୟୁଟି ବନୁଛେ ଯେ ସେ ବି ଇଟା ସବୁ ତଦାରଖ କରବା, କରିକି ଯେତେବେଳେ ପାଣି ଢୁକବା ଆର ସେତେବେଳେ ଲୋକମାନେ ଭଡ଼କି କରି ବହୁତ କିଛି ହଙ୍ଗାମା କରସନ୍, ସେଟା କରବେ ଆର ସେତକି କରବାର କେ କାହାନେ ଯିବେ, ପହିଲା ନୁ ହିଁ ସଫା ସୁତର ମାନେ କରି ବସବେ ବୋଇଲେ ପାଣିଟା ଠିକ ତାର ବାଟେ ବାଟେ ଯିବା।
0: ଆରୁ ଆମେ ମାନେ ଫେର ଭାଇ ବହିନ ମାନେ ନିଜର ଗାଁ ଗହଲି ଥି ଆମର ଘର ଅଙ୍ଗନା ଥି ସଫା ସୁତରା ଅଛେ କିନି ସେଟାକେ ଆମେ ଦେଖମା, କି ଆମର ଇ ଯେନ୍ ଗୋବର ଗାଢା ଯେନ୍ଟା କରିଥିସୁଁ ଖତ ଲାଗି, ତ ସେଟା ଠିକ ଠାକ୍ ଅଛେ କିନି, ସେଠାନେ ପାଣି ଜମବାର ବାଗେର ଅଛେ କି ସେମାନକେ ଦେଖମା, ଯଦି ଛେଲ ମାନଙ୍କୁ ରଖିଛୁଁ ତ ସେମାନେ ଯେନ୍ ମୂଳମୂତ୍ର ମାନେ ତ୍ୟାଗ କରୁଛନ୍, ତ ତାର ଠିକ ବ୍ୟବସ୍ଥା ଅଛେ କିନି, ଝାଡୁ ଝପଟା ସବୁ ହେଲା କିନି, ସବୁ କଥା ମାନକେ ଆମେ ଟିକେ ଦେଖମା, କୁକୁଡ଼ା ମାନଙ୍କର ଅବସ୍ଥା ଫେର ସେ ବାଗେର କଚଡ଼ା ଅଛେ କି ସେମାନଙ୍କ ସଫା ସୁତୁରା କରିକି ରଖମା, କାଇଁ କରିକି ବର୍ଷା ଦିନେ ଏସବୁ ଜମି ରହିଲେ ଆମର ଯେନ୍ ରଖିଛୁ କିଛି
1: ପ୍ରାଣୀଧନ
0: ମାନେ ସେମାନଙ୍କୁ ଅସୁବିଧା ହେବା, ଆରୁ ଆମର ହିଁ ନୁକସାନ ହେବା।
1: ହଏ ଦାଦା, ବିଭିନ୍ନ ପ୍ରକାର ସଂକ୍ରମଣ ହେବା, ସେମାନଙ୍କୁ ରୋଗ ବ୍ୟାପ୍ତି ପଡ଼ବେ, ତ ଅସୁବିଧା କାହାର ହେବା,
0: ଆମର
1: ହିଁ ହେବା,
0: ତ ଏସବୁ କଥା ମାନକେ ଧ୍ୟାନ ଦେବାର ଅଛେ। ବାକି ଆମର ଯେନ୍ ଲ୍ୟାମ୍ପସ ରୁ ବ୍ୟବସ୍ଥା ଯେନ୍ଟା ହେବାର କଥା ସେମାନଙ୍କର ବ୍ୟବସ୍ଥା କରବେ, ଇନ୍ସୁରାନ୍ସ କରବାର ଅଛେ ନିଜର ପାଖରେ ଯେନ୍ ବ୍ୟାଙ୍କ ଅଛେ ସେଠାନେ, ଆରୁ ଲ୍ୟାମ୍ପସ ରେ କରବାର ଅଛେ ସେଟା ଫେର ମନେ ରଖିଥିବେ, ଆରୁ ଆମର କୃଷି ଅଧିକାରୀ ମାନେ ଯେନ୍ ଅଛନ୍ ସେମାନଙ୍କର ସାଙ୍ଗେ ଯୋଗାଯୋଗ ରଖିଥିବେ, ଯେତେ ସରକାର ସୁବିଧା ମାନେ ହଉଛେ ନା ତାକେ ନେବାର ଲାଗି ଚେଷ୍ଟା କରବେ, ଭାରତ ସରକାରଙ୍କ ତରଫରୁ ବା ଆମର ଯେନ୍ ରାଜ୍ୟ ସରକାରଙ୍କ ତରଫରୁ ଯାହା ଫେର ସୁବିଧା ମିଳୁଛେ ଏକଦମ ଆମକେ ନେଇକରି ଚାଷବାସ କରବାର ଲାଗି ଆମକେ ଆଗକେ ଆସିବାର ଅଛେ।

0: ସବୁକେ ନେଇକରି ଯଦି ଆମେ ଚଲମା ବୋଇଲେ ଆମକେ ସବେ ସହାୟକ ହେବେ ହିଁ ହେବେ। ତ ଦାଦା କଥା କଥା ନ ଅନେକ କଥାବାର୍ତ୍ତା ମାନେ ହେଲାନ ବୋଇଲେ ଏହାଦେ ଯୋଉ ଆମର ଚାଷବାସର କଥାବାର୍ତ୍ତା ମାନକେ ଟିକେ ଶୁଣି ପକଉ।
1: ହଇ ବୋଇଲେ ଚାଲ ଏ କଥା ମାନକେ ଶୁଣୁ।
0: ହଇ ଦାଦା, ଶ୍ରୋତା ଭାଇ ବହିନ ମାନେ ଆଜି ଆମର ସାଙ୍ଗେ ଯେନ୍ ଚାଷୀ ଭାଇ ଅଛନ୍ ସେ ହେଲେ ରବି ଗୌଡ଼, ତାଙ୍କର ଗାଁ ହଉଛେ କର୍ମାବାହାଲ ଯେନ୍ଟା କି ଆମର କୁଆରମୁଣ୍ଡା ବ୍ଲକ ଥି ପଡୁଛି। ତେବେ ଭାଇ ଜୁହାର।
2: ଜୁହାର,
0: ସ୍ୱାଗତ ଆପଣଙ୍କେ ଆମର ଆଜିର ବୈଠକି ଥି। ଆମେ ଜାନବାର କେ ପାଉଛୁ ଯେ ଆପଣ ଇ ସ୍ୱିଟ କର୍ନ ମିଠା ମକା ଚାଷ କରିଛନ୍।
2: ଲଗେଇଛୁ, ଏଇଟା ଏବେ ବାହାରୁଛେ।
0: ଆଚ୍ଛା,
2: ମାନେ ଗଛଟା ବାହାରୁଛେ ଏବେ, ଲଗା ହେଇଛେ
0: ଇ ମାସେ ହିଁ ଲଗେଇଛୁ। ତ ଏଇଟା କେବେ ଫେର ଫଲବାର ସ୍ଟାର୍ଟ ହେଇଯିବା?
2: ଏଇଟା ସେଇ 70 ଦିନ ଲାଗିଯିବା।
0: আচ্ছা,
2: এবে তো হিসাব তো নাই করি 70 দিন পরে বাহার বা। হ্যাঁ
0: হ্যাঁ, জুলাই আর কে,
2: জুলাই 10 কে বাহারবা।
0: বাহারবা, হ্যাঁ
2: সে রত টাইম রে,
0: হ্যাঁ
2: ঘর খরে যাবা।
0: হ্যাঁ হ্যাঁ, কত জায়গা রে এটা লাগাইছো?
2: সেটা 2 কেজি লাগাইছে।
0: 2 কেজি,
2: 14000 গছ আছে।
0: আচ্ছা, ইতার আগুনু ভি তো আপন বহুত মানে সুইট কর্ন করিছো।
2: মতো সুইট কর্ন এ বর্ষ তো স্টার্টিং রে 2 কিলো লাগাই দিছি।
0: আচ্ছা, হ্যাঁ এই বর্ষ টিকে অতকা লাগাইছো।
2: হ্যাঁ হ্যাঁ,
0: তো নিহাতি সেতি লাভ হউছে বলি করে তো অতকা লাগাইছো। কেন কোম্পানি নো এটা?
2: সেটা সুইট কর্নটা কে সিজেন্টারো সিডব্লিউএস।
0: আচ্ছা,
2: এবে সুইট কর্নটা 12 মাস হউছে। তে খরা মাসরে টিকে ডাউন থাই মার্কেটটা।
0: আগে
2: সেটা ଟିକେ ସେଲିଂ ନାହିଁ, ବର୍ଷାରେ ବେଶୀ ସେଲିଂ ଅଛି। ସେ ଟାଇମ୍ରେ ଭଲ ଲାଗେ ଖାଇକି ମକା।
0: ଇହାଦେ ବି ମାର୍କେଟ ମାନକେ ତ ଆସୁଛେ ମକାଟା।
2: ହଁ ହଁ, ଏବେ 20 ଟଙ୍କା କେଜି ଅଛି।
0: ତ ଏଇଟା ବି ସୁଇଟ କର୍ନ ଏକା?
2: ହଁ ସୁଇଟ କର୍ନ।
0: ଆଚ୍ଛା, ଏଇ ସୁଇଟ କର୍ନ ଯେତେ ଦିନ ଆସିଗଲାନ ଆମର ଯେନ୍ ଭାଇ ବହିନ ମାନେ ସୁଇଟ କର୍ନ କରବାର ଲାଗି କି ସେଠି ଅତକା ଲାଭ ପାଉଛନ୍, ଆମର ଯେନ୍ ମକାଟା ଆଗେ ହଉଥିଲା ତାର ପ୍ରଡକ୍ସନଟା କମିଯାଇଛେ?
2: ହଁ ପୁରା କମିଯାଇଛି। ସେଟା ମାନେ ଜଲ୍ଦି ବିକି ପଡେ ତ, ସପ୍ତାହ ଭିତରେ ବିକନ ହେଲେ ସେଟା ଖରାପ
0: ହେଇଯିବ,
2: ବୁଢା ହେଇଯିବ, ସେ ଚାବଲେ ନାଇଁ ଚବାଏ। ଆଉ ଏଟା ତମେ 15 ଦିନ ତକ ବିକ ବଲ ବି କିଛି ନା, ରଖିଦେଲେ ବି କିଛି ନାଇଁ ହବ ବାଗାନରେ।
0: ତୁଲା ତୁଲି କରି କରି ରଖି ହେଲା?
2: ନାଇଁ ତୁଲା ନାଇଁ, ଗଛରେ ହିଁ
0: ଥିବ।
2: ହଁ, କିଛି ଅସୁବିଧା ନାହିଁ।
0: ଆଚ୍ଛା ଆଚ୍ଛା,
2: ଏଟା ନାଇଁ ବୁଢା ହେଇଏ ତ?
0: ହଁ, ସେ ତାର ସମସ୍ୟା ଖାଲି ଏତକି।
2: ହୁଁ ହୁଁ,
0: ଇଟା ଯେହେତୁ ମିଠା ଲାଗୁଛେ ବୋଇଲେ ଭଲ ଖାଇବାର କେ ବି ସୁବିଧା ହଉଛେ, ସଭେ ଖାଇ ପାରୁଛୁ, ଛୁଆ ମାନଙ୍କର ବି ପସନ୍ଦ
2: ହେ। ହେ ହେ ହେ,
0: ଆଜ୍ଞା।
2: ସେଇଟା ଫୁଟେ ବାଇ ଫୁଟେ ଲଗେଇଛୁ, ଆଉ ଚଉଡ଼ାଟା 1.5 ଫୁଟ କରା ହେଇଛି।
0: ଆଜ୍ଞା,
2: ସେଇଟା ସେ ଆଲୁ ଧାର୍ମିତା କରିଛୁ, ଆଉ ତଡ଼ାରେ ସାଇଡ଼ରେ ଲଗା ହେଇଛି।
0: ତ ଏଇ ସୁଇଟ କର୍ନ ର ଶତ୍ରୁ ହଉଛେ ଏଇ ପିମ୍ପୁଡି ଚାଟି।
2: ହୁଁ, ଚାଟି
0: କି ଆର କାଣ ଅଛି?
2: ସେଇଟା ଚାଟି ଆଉ ପୋକ ଟିକେ ବେଶୀ ଲାଗନ
0: ଟିକେ ଗଛ ବଢେଇଲେ।
2: ହୁଁ ହୁଁ, ସେଇଟା ଲିଥଲ ସୁପର ବୋଲିକି ଅଛି, ଟିକେ ହାଲକା ମାରିଦେଲେ ହେଲା।
0: ଆଚ୍ଛା, ଯେହେତୁ ଆପଣ ସେ ସାର୍ଟିଫାଏଡ୍ ବିହନ ମାନେ ଆନୁଛନ୍, ପରୀକ୍ଷଣ ହେଇଛି ସେମାନଙ୍କର, ତ ଏମାନଙ୍କେ ଆର କିଛି କରବାର ନିନ ସିଧା ଲଗଉଛନ୍?
2: ଲଗଉଛନ୍। ହଁ ହଁ,
0: ଆଜ୍ଞା। କାଁ କାଁ ସବୁ ଦେଇକରି ଜାଗାଟାକେ ପ୍ରସ୍ତୁତ କରିଛନ୍ ଏ ସୁଇଟ କର୍ନ ର ଲାଗି?
2: ସୁଇଟ କର୍ନ ର ଏମିତି ତ ଖାଲି ହଡ଼ ଜୁତୁଲୁ ଆଉ ଗୋବର ଆଉ ଡିଏପି ଦେଇକି ଲଗେଇଛୁ। ତାପରେ ଏବେ 15 ଦିନ ପରେ ସେଇଟା ପଟାସ ଆଉ ଡିଏପି ଖାଲି ଦେବା, ୟୁରିଆ ତ ଏବେ ନାଇଁ ଦଉ, ଖରା ଅଛି ହିସାବରେ। ଫେର 15 ଦିନ ପରେ ଆଉ ମାଟି କୁଦେଇ ଦେବା, ଆଉ ମାସେ ଭିତରେ କମ୍ପ୍ଲିଟ ହେଇଯିବ ମାଟି କୁଦେଇ।
0: ତ ଗଛ ମାନେ କେତେ ବଡ ହେସି ଖାସ କରି ସୁଇଟ କର୍ନ?
2: ସୁଇଟ କର୍ନ ଟା 7 ଫୁଟ 5 ଫୁଟ ଏମିତି ହେଇଯାଏ।
0: ତାର ବାଦେ ଇ ଆମର ମିଟୁ ମାନଙ୍କର ଟିକେ ଆକ୍ରମଣ?
2: ହଁ, ମିଟୁ ମାନଙ୍କର ଆକ୍ରମଣ ହେସି। ହଁ,
0: ସେଥିଲାଗି ଯାହା ବ୍ୟବସ୍ଥା ଆମର ଏରିଆରେ କରାଯାଉଛି ସେଟା ମାନେ ତ କରା ହେସି। ଆର କାଇଁ ଏଠି ଖତ ସାର ଲାଗ୍ସି କେ?
2: ଖତ ସାର କହିଲେ ଆମେ ଏମିତି କିଛି ନାହିଁ, ଡିଏପି ୟୁରିଆ ଆଉ ପଟାସ ଦେଇକି ମାଟି ଚାଲି ଦଉଛୁ, ଏଠି ବେଶୀ ନାଇଁ ଲାଗେ।
0: ଆଚ୍ଛା,
2: କିନ୍ତୁ ପୋକ ଟା ବେଶୀ ଲାଗନ ମାନେ ସୁଇଟ କର୍ନ ଫଳରେ। ଗୁଣ୍ଡା ଭଳିଆ ଦିଶୁଛି, ହେଲମେଟ ଟା ଲଗେଇ ଦେଇଥିବି, ଆଉ ଗଛରୁ ଝୁଡ଼ୁରୁ ବାହାରିଲେ ଗୋଟେ ଅଲଗା ଲାଗେ ନା। ଆଉ ହେଲମେଟ ନାଇଁ ପିନ୍ଧିଲେ ବି ବେକ ଗୁଡାକୁ କାଟି ଦିଏ ସେ ପତ୍ର ଗୁଡା।
0: ଗରମ ଦିନ ବେଲେ ବର୍ଷା ପହଞ୍ଚା ପହଞ୍ଚି ବେଲେ ସେତକି ବେଲେ ବାହାରିବା। ତ ଆପଣଙ୍କର ସୁବିଧା ଅସୁବିଧା ଖାସ କରି ଯାହା ବି ଚାଷବାସ ମାନେ କରସନ୍, କାଁ କାଁ ସୁବିଧା ଅଛି ଆପଣଙ୍କର ଚାଷ ଥି ଆର କାଁ ଅସୁବିଧା ଅଛି?
2: ଅସୁବିଧା କହିଲେ ଏଇ ଖରା ସିଜନରେ ମାନେ ଜଲ୍ଦି ଜଲ୍ଦି ପାଣି ପଟେକ ପଡୁଛେ।
0: ଆଜ୍ଞା,
2: ସେଇଟା ଟିକେ ଅସୁବିଧା।
0: ଆଚ୍ଛା,
2: ଆଉ ଖରା ଦିନେ ଆମେ ଡାଣରେ କରୁଛୁ, ଆଉ କ୍ଷେତ୍ରରେ କରିଲେ ତ ବର୍ଷା ଦିନେ ନାଇଁ ହେବା ନା, ବର୍ଷା ପ୍ଲାନିଂ ଲାଗି ଏବେ ଲଗେଇଲେ ଯେ ବର୍ଷାରେ ହେବ, ସେ ହିସାବରେ ପାଣି ଟିକେ ଅସୁବିଧା ହଉଛି ପଟେ।
0: ଆଚ୍ଛା, ଏଇଟା ଖରା ଦିନର ଅସୁବିଧା କହିଲେ, ଆରୁ ବାକି ସିଜନ ଥି କିଛି ସୁବିଧା ଅସୁବିଧା ଅଛି କି?
2: ନାଇଁ,
0: ଚାଷବାସ କି ନେଇ କରି
2: ନାଇଁ, ଅସୁବିଧା ତ ନାଇଁ, କିନ୍ତୁ ଏବେ ଖରା ମାସ ଟିକେ ଘରୁ ଭାଇ ଆମ ଛାଡି ଦିଅନ୍ତି, ସେଇଟା ଟିକେ ଅସୁବିଧା ହଉଛି।
0: ବୋଲେ ସେତା ଲାଗି ତ ଯୁଗବାର କେ ପଡୁଥିବା, ଘେରା ମାନେ ବନେଇଛ,
2: ଇଲେକ୍ଟ୍ରିକ ସଟ୍ ଅଛି।

0: ହେଲେ ସେଥିରେ ଲାଗିଲେ ତ ସେମାନେ ମୁରିମୁରା ଯିବେ କାଇଁ?
1: ନାଇଁ ମୋର, ମୁଁ ତ ଲଗେଇନି, ଆମ ବଗଲ ବାଲା ଲଗେଇଛନ୍, ମୁଁ ତ ତାର ଘେରା ଦେଇଛି।
0: ଆଚ୍ଛା, ବୋଲେ ସେଟା ହେଲେ ସେ ଇଲେକ୍ଟ୍ରି ସକ୍ ଲାଗିଲେ ବି ତ ଯଦି କିଛି ଅସୁବିଧା ହୁଏ ସେନ ବି ଝଗଡା ଝାଟିଟା ହେଇଯିବ।
1: ସେଲାଇନ ମୁଁ ନାଇଁ ଲଗେଇ, ମୁଁ ତାର ଘେର ଦେଇଦେଇଛି।
0: ଆଚ୍ଛା ଆଚ୍ଛା, ଆରୁ ଆଖର ପାଖର କ୍ଷେତ ମାନକେ ଯାହାର ବି ଜାଗା ଅଛି ସେମାନେ କାଁ କାଁ ଚାଷବାସ ମାନେ କରିଛନ୍?
1: ସେମାନେ ସେ ବରବଟି ଲଗେଇଛନ୍, ଆଉ ବାଇଗଣ ଫାଇଗଣ ଏମିତି ଲଗେଇଛନ୍।
0: ଆଚ୍ଛା, ତ ଯୁଗାଯୁଗି କରି କରି ଚାଷବାସଟା ହଉଛେ, ମାନେ ଗାଏ ଛେଲ ଖାଇଦେବି
1: ଖାଲି ଖରା ମାସଟା, ଖାଲି
0: ଖରା ମାସ ଖାଲି, ବାକି ସମୟ ଅଛି ତ ହେନ୍ତା ଅସୁବିଧା ନାହିଁ, ବୁନ୍ଧାବୁନ୍ଧି ହେଇଯାଏ ସବୁ। ତ ଖରା ମାସର ଚାଷ ଆରୁ ଅଲଗା ସମୟର ଚାଷ, ଯେନ୍ତା କି ବର୍ଷା ଦିନ ହେଲା ଶୀତ ମାସ ହେଲା, ସେ ଚାଷରେ କାଇଁ ଅନ୍ତର ରହୁଛି? ଖରାଦିନେ ଖରା ବହୁତ ହଉଛି ସେଟା ତ ଜଣା ପଡୁଛି, ତାର ଛଡା
1: ଶୀତ ଦିନରେ ବେଶୀ ଲାଭ ଅଛି, ପାଣି ବି କମ ଆଉ ଠିକ ରେଟ୍ ବି ଥାଏ ସେ ଟାଇମରେ।
0: ଆଚ୍ଛା,
1: ଆଉ ଖରାଦିନେ ସବୁଆଡେ ଏଲ୍ଆଇ ପଏଣ୍ଟ ଅଛି, ବହୁତ ସବଜି ବାହାରୁଛି, ଆଉ ଡାଉନ ଥାଏ ଟିକେ ମାର୍କେଟ।
0: କିନ୍ତୁ ଶୀତ ମାସେ ଆମର ବଜାର ମାନକେ ପନିପରିବାର ଭେରାଇଟି ବହୁତ ଅଛି,
1: କିନ୍ତୁ ପ୍ଲାନିଂରେ କରିଲେ ଠିକ ଟାଇମରେ ବାହାର କରିବ, ବହୁତ ରେଟ୍ ଅଛି, ପ୍ଲାନିଂରେ କରୁ ନା, ଶୀତ ଟାଇମରେ ଭଲ ରେଟ୍ ଥାଏ।
0: ଆଚ୍ଛା,
1: ଆଉ ଖରାଦିନରେ ଶସ୍ତା ଥାଏ, ଆଉ ବେଶୀ ଇଲେକ୍ଟ୍ରିକ ଖର୍ଚ୍ଚ ହଉଛି ବେଶୀ, ସେଇଟା ଟିକେ ଅସୁବିଧା ଆଉ କିଛି ନାହିଁ।
0: ଆଚ୍ଛା, ପାନ ରହିଲେ ଇଲେକ୍ଟ୍ରିକ ଖର୍ଚ୍ଚ, ତ ଆପଣ ବି ରଖିଛନ୍ ହେନ୍ତା ସୁବିଧା କି କେନ୍ତା?
1: ଖରା ମାସରେ 12 ଘଣ୍ଟା ତକ ଚାଲିଯାଏ।
0: ଆଚ୍ଛା,
1: ଯେ ଆମର ଏତେ ପଟେ ନାହିଁ, 2 ଘଣ୍ଟା 3 ଘଣ୍ଟାରେ ହେଇଯାଉଛି।
0: ଖରା ମାସେ ବେଶୀ କରି ବିଜୁଳିର ସମସ୍ୟା ବି ହେସି ଆପଣଙ୍କର ଆଡେ ହଉଛେ କି?
1: ହଉଛେ ହଉଛେ ହଉଛେ, ଟିକେ ଧୋକା ପବନ ଦେଲେ କାଟି ଦଉଛନ୍। ଆଉ
0: ତ କେନ୍ତା କରୁଛନ୍ ସେତକି ବେଲେ? ଫେର
1: ନାଇଁ, ଆମେ ସକାଳ ଟାଇମରେ ପାଣି ପଟେଇ ଦଉଛୁ।
0: ଆଚ୍ଛା, ସନ୍ଧ୍ୟା ବେଲେ ଯାହା ଅସୁବିଧା ହେସି କରେଣ୍ଟ ଯଦି କାଟିଲେ ବୋଲେ ବି। ତ ରବି ଭାଇ, ଏତିକି ସବୁ କଥା ମାନେ ତ କହୁଛନ୍ ଏଇ ସୁଇଟକର୍ଣ୍ଣ ଚାଷ ବିଷୟ, ତ ସୁଇଟକର୍ଣ୍ଣ ଚାଷଟା କେତେ ବର୍ଷ ହେଲା ନ କଲେ?
1: ଏଟା 3 ବର୍ଷ ହେଲା।
0: 3 ବର୍ଷ ହେଲା,
1: ପ୍ରଥମ ବର୍ଷ 0.5 କିଲୋ ଲଗେଇଥିଲି, ତାପରେ ଦୁସରା ବର୍ଷ 3 କେଜି, ତାପରେ ଏ ବର୍ଷ ତ 8 କେଜି ଖଣ୍ଡେ ହେଇଗଲା। ଆଉ
0: ଆପଣ ନୂଆ ନୂଆ ଚାଷ ମାନେ କରସନ୍, ନୂଆ ବିହନ ହେଲା ସେ ନୂଆ ଚାଷ ମାନକେ କରବାରକେ ପସନ୍ଦ କରସନ୍, ତ କେଭେ ନେଇ କରିଥିବେ? ପହିଲା ଯେନ୍ତା କହିଲେ ସୁଇଟକର୍ଣ୍ଣଟା 0.5 କିଲୋ ଲଗେଇଥିଲି, ତାର ବାଦେ ଧୀରେ ଧୀରେ ବଢି ବଢି ଯାଉଛି ସେ ତାର ମାତ୍ରାଟା, କେନ୍ତା ଲଗା ହେବା କି ଇ ମଞ୍ଜିରୁ ଯେତେବେଳେ ଗଛ ବାହାରିବା ସେ ଚାଷର କେନ୍ତା ସବୁ ଯତ୍ନ ପାତନ କରା ହେବା, ଇ ସବୁ କଥା ମାନେ କେନୁ ଜାଣସନ୍?
1: ସେଟା ମୁଁ ଶୋଇବା ଟାଇମରେ ଭାବେ ଯେ କେମିତି କଲେ ଭଲ ହେବ, ଆଉ ମୋବାଇଲରେ ବି ଦେଖିଦିଏ, ୟୁଟ୍ୟୁବରୁ, ସେଟା ପ୍ଲାନିଂ ସେଇଠୁ ଦେଖି ଫଲୋ କରେ। ଆଉ ତାପରେ ନିଜେ ଦିମାଗ ଟିକେ ଖଟେ ପଡେ, ମୁଁ ଯେମିତିକି କିଲେ ସୁଇଟକର୍ଣ୍ଣ ଲଗେଇଲି, କିଲେରେ 7,000 ଗଛ ହଉଛି, କିନ୍ତୁ 7,000-6,000 ବି ବାହାରିଲା, ତ 10 ଟଙ୍କା କିନା ହେଲେ ମୋର ହେଲା 60,000, ତ ମୁଁ 5 କେଜି ଲଗାଇବି ହେଲେ ସେଇ ହିସାବ କାଲକୁଲେସନ କରେ, 2 କେଜି ଲଗାଇଲି 120,000, ସେମିତି ପ୍ଲାନିଂ କରେ। ତ ଭାବିନି ମୁଁ ସୁଇଟକର୍ଣ୍ଣରେ 2 ଲକ୍ଷ ପ୍ଲାନିଂ ଲଗେଇଲି, 2 ଲକ୍ଷ ନହେଲେ 1.5 ଲକ୍ଷ ତ ହେବ ପ୍ଲାନିଂ ସେଇଟା, କିନ୍ତୁ ପ୍ଲାନିଂ ନାଇଁ କଲେ ଇଣ୍ଟରେଷ୍ଟ ନାଇଁ ଲାଗେ କରି, କଥା ହେଲା ସେଇଟା ମେନ୍ ପଏଣ୍ଟ।
0: ବୋଇଲେ ଆପଣଙ୍କର ଚାଷର ଯଦି ଆମେ ମୂଲ କଥା କହିମା ବୋଲେ ପ୍ଲାନିଂ,
1: ପ୍ଲାନିଂ
0: ୱିଦାଉଟ୍ ପ୍ଲାନିଂ ଚାଷଟା ସେ ହିସାବେ ଲାଭ ନେଇ ଦିଏ ଯେନ୍ ହିସାବେ ଆପଣଙ୍କୁ ଲାଭ ମିଳିବାର କଥା, ଚାଷୀ ଯେନ୍ଟା ମାନେ ଆଶା କରୁଛି।
1: ଆଉ ଗୋଟେ କଥା ହଉଛି, ଦେଖ ତମେ ଡାଉନ ମାର୍କେଟ ମାନେ ସମସ୍ତେ ଲଗାମେ ଟାଇମରେ ଲଗାବ, ଆଉ ତମେ ପ୍ଲାନିଂ କରିବ ଯେ ମୁଁ ମାନେ 10,000 ଗଛ ଲଗେଇବି, 10 ଟଙ୍କା କିଲୋ ରେ 1,00,000 ହେଲା, କିନ୍ତୁ ତମେ ଭାବିଲ 3 ଟଙ୍କା କିଲୋ ହେଇଗଲା, ହେଲେ ତମ 30,000 ହେଲା ନା, ତମ ପ୍ଲାନିଂ ର କିଛି ଭାଲ୍ୟୁ ନାଇଁ ରହିଲା,
0: ସେ 70,000 ଟା
1: ଲସ୍ ହେଲା, ତ ସେଟା ସେ 70,000 ଲାଭ କରିବା ପାଇଁ ପ୍ଲାନିଂ କରିକି ପଡିବ ଯେ କୋଉ ଟାଇମରେ ବାହାର କରିବି ହେଲେ ମାର୍କେଟରେ କମ୍ ମାଲ ଆସିବା, ଚାହିଦା ଥିବା।
0: ଏମିତି ବି ଚାଷର କଥା ହେଲା, ଠିକ ଟାଇମରେ ଯଦି ଚାଷଟା ଆରମ୍ଭ ହେଇଛେ ତେବେ ଯାଇକରି ସେ ଭଲ ଅମଲ ଦେବା, ରୋଗ ପୋକ ର ସମସ୍ୟା ସେଠି
1: କମ୍ ହେବା,
0: ସବୁ ଦୃଷ୍ଟିରୁ ସେଟା ଠିକ ହି।
1: ଆଉ ଗୋଟେ ଚାଷୀ ମାନେ 10,000 ଗଛ ଲଗେଇବେ କିନ୍ତୁ ସେଟା 1 ମାସ ଭିତରେ ଲଗେଇବେ, ଏଟା ଲସ୍ ହେଇଯିବା, ତମେ 10,000 ଟା 3 ଦିନରୁ 5 ଦିନ ଭିତରେ ଲଗେଇବ ମାନେ ସପ୍ତାହ ଭିତରେ, ହେଲେ କାହିଁକି ନା ସପ୍ତାହ ଭିତରେ ମାଲଟା ସରବା ନା, ତ ସପ୍ତାହ ଭିତରେ ଡାଉନ ନାଇଁ ହେବା, ତ ସେଇଟା କଥା ଆମେ ସେମିତି ପ୍ଲାନିଂ କରିକି ଲଗଉ।
0: ବୋଲେ ଯାହା ବି ଚାଷବାସ ହଉଛି ମଞ୍ଜି ରୁବାର ଠାନୁ ନେଇକରି ପୁରା ସରବାର ତକ, ବିକ୍ରି ବଟା ହେବାର ତକ, ଚାଷର ତାର ସ୍ଥିତି, ରୋଗ ପୋକ, ତାର ବାଦେ ସେ ତାର ଅମଲ ଆରୁ ବିକ୍ରି ବଟା, ଇ ସବୁକେ ପ୍ଲାନିଂ କରବାରକେ ପଡବା, ସବୁକେ ପରୀକ୍ଷା ନିରୀକ୍ଷା କରବାରକେ ପଡବା, ସେ ଗଣିତ ଲେଖେ ସେଟାକେ ସବୁ କରଲେ ଯେ କେର
1: ହେବା, ନହେଲେ ତମେ 3 ମାସ ଯୁଗି କିନା ନେବ ସେ 500 ଟଙ୍କା ବି ନେଇ ବିକିବ, ସେ ତ କେନ ହାଜିରି କରବ ବେଶୀ ପଇସା ହେବା।
0: ଆଜ୍ଞା, ତ ଇ ଯେନ୍ ଏତେ କାଲକୁଲେସନ କରସନ୍, ପ୍ଲାନିଂ କରସନ୍, ତ ଇଟା ଏକଲା ହିଁ କରସନ୍ କି ଇଥିରେ ଫେର ଘାଏ ଆପଣଙ୍କେ କିଏ ସାହାଯ୍ୟ କରସନ୍ ଘରେ?
1: ନାଇଁ, ମୁଁ ମିସେସ୍ ତାକୁ କ୍ୟାଲେଣ୍ଡର ଦେଖି କହେ, ସେ କ୍ୟାଲେଣ୍ଡର ଦେଖି ଦେଖି ବତାଏ ଯେ ଏତିକି ଟାଇମରେ ଲଗେଇବା, ହେଲେ କେତେ ଟାଇମରେ ବାହାର, ଦେଖ ଏପ୍ରିଲରେ ଲଗେଇଲେ ଜୁଲାଇ କେତେ ତାରିଖ ବାହାରୁଛି, ସେଟା କି ପର୍ବ ପଡୁଛି।

0: ଦୀପାବଳି ପଡୁଛି କଣ ମାନେ ସେଇ ସବୁ ଆମେ ଦେଖିକି ସେମିତି ଲଗଉ
1: ପର୍ବପର୍ବାଣି କେ ବି ରଖବାର ଅଛି
0: ଯେମିତି ଆମର ଦୀପାବଳି କାର୍ତ୍ତିକ ଅମାବାସ୍ୟା ଅମାବାସ୍ୟାର ପାଞ୍ଚ ଦିନ ପରେ ଆମର ଫୁଲକୋବି ମାନେ ଭରଖରେ କଥା ମାନେ ମାନେ କୁଇଣ୍ଟାଲ କୁଇଣ୍ଟାଲ ବାହାରବାର କଥା ତ କେତେ ପଛଲା କଲେ ସେଇ ଜାଗାଟାକୁ ଆମେ କଭର କରିବା ସେଇ ମାନେ ଦୀପାବଳି ପାଞ୍ଚ ଦିନଟା ଆସବ ସେଇଟା କାଲକୁଲେସନ କର ମୋର ମିସେସ ବତାଏ ମୁଁ ଲିଖିତେ ଯାଏ
1: ଆଚ୍ଛା
0: ସେମିତି କରି
1: ସେ ବି ଚାଷୀ ପରିବାରର କହୁନ
0: ହଁ ଚାଷୀ ଯେ ସେମାନେ ଚାଷବାସ ନାଇଁ କରୁଥିଲେ
1: ଆଚ୍ଛା ଆପଣଙ୍କର ଘରକେ ଆସିଲା ବାଦେ ଚାଷବାସ କରବାର ଆରୁ ଏତେ ସବୁ କଥା ଶିଖବାର ଜାଣବାର ଅବସରଟା ମିଳିଲା
0: ସେମାନେ କଣ ମୁଁ ଏମିତି ପ୍ଲାନିଂ କରିକି କରନ୍ତା ନାଇଁ ଜାଣି ମୋର ମାମୁଁ ଘର ତ ଏମିତି ନାଇଁ କରନ୍ କହୁଛି ସେମିତି ନାଇଁ କରନ୍ ବୋଲି ତ କମେଇ ନାଇଁ ପାରନ୍ ନା କହିଲି ସେମାନେ ଚାଷବାସ ନାଇଁ ମୋ ମିସେସ ଖାଲି ବାଗାନକୁ ଯାଆନ୍ତି କୁଡା କିଛା ସେମାନେ ନାଇଁ କରନ୍
1: ନାଇଁ ନାଇଁ ବୋଲେ ଯେନ୍ ପ୍ଲାନିଂ ବି ହେସି ସେଥି ଯେତେ ସାହାଯ୍ୟ ସହଯୋଗ କରବାର କଥା
0: ସେଟା ଲାଗ୍ସି ହଁ
1: କିନ୍ତୁ ନିଜେ ହିଁ ସବୁ କିଛି କହେସନ୍ କି ଏଇଟା ଏଇ ବାଗିରେ ହେବାର କଥା ଆଜ୍ଞା ତ ବଢିଆ କଥା ହେ ଭାଇ ଆପଣଙ୍କର ଚାଷବାସ ବି ବଢିଆ ହଉଛେ ଆରୁ ଏହା ଦେଖା ତ ସୁଇଟକର୍ଣ୍ଣରେ ଆରୁ ଖର୍ଚ୍ଚା ଅଛେ ତାହେଲେ ତ ଲଗଭଗ କେତେ ଖର୍ଚ୍ଚା ହେଇଯିବା
0: ଖର୍ଚ୍ଚା 20,000 ପାଖାପାଖି ହେଇଯିବା 2 କେଜିରେ
1: ଆଜ୍ଞା ତ ବିକ୍ରି ବଟା କେନ୍ ହିସାବେ ହେବା ଆର୍ ଲାଭ କେନ୍ ହିସାବେ ପାଇବେ ବୋଲି ଆଶା ରଖୁଛି
0: ଗଲା ବର୍ଷ ତ ବେପାରୀ 40 ଟଙ୍କା ଦଉଥିଲେ ଏ ବର୍ଷ ତ ଚାଷୀ ପ୍ରାୟ ଲଗଉଛନ୍ ସେ 25 ଟଙ୍କା ରହିପାରେ ଯୋଉ ମୁଁ କାଲକୁଲେସନ କରୁଛି ତ ଗୋଟେ ଅଧା କିଲୋ ହେଇ ତ ଗୋଟେ 12 ଟଙ୍କା ମୁଁ ହିସାବ କରୁଛି ଗୋଟେ 8 ଟଙ୍କା
1: ଆଚ୍ଛା
0: ତ 15,000 ଲଗେଇଛି ସେ ହିସାବରେ ହେଇଯିବ ଇନକମ
1: କିନ୍ତୁ ଯେତିକି କମ୍ କରି କରି କାଲକୁଲେସନ ବି କରୁଛନ୍ ସେଥିରେ ବି
0: ଲାଭ ହେବ ହଁ ହଁ ସବୁବେଳେ କମ୍ କରିକି ଯାଏ
1: ଆଜ୍ଞା କିନ୍ତୁ ଅଧିକା ହେବା କି କମ୍ ହେବା ଏଇଟା ତ ମାର୍କେଟ ହିଁ ଡିସାଇଡ୍
0: ହେବ ହଁ ହଁ କିନ୍ତୁ ଯେନ୍ କାଲକୁଲେସନ ରୁ 2 ଟଙ୍କା କମ୍ ହେବା ତାର କମ୍ ହେଇନି ପାରେ ଯେମିତି 8 ଟଙ୍କା ଧରିଛି ଗୋଟେ ପିସ୍ 6 ଟଙ୍କା ହେବା ନହେଲେ 12 ବି ହେଇପାରେ 15 ବି ହେଇପାରେ କିନ୍ତୁ 8 ଟଙ୍କା କମ୍ପଲସରି ହେବ
1: ବୋଲେ ଆମର ଚାଷୀ ଭାଇ ବହିନ ମାନେ ଯେନ୍ ମାନେ ଆପଣଙ୍କର କଥା ଶୁଣୁଛନ୍ ନିହାତି ଭାବେ ମନ ଦେଇକରି ତ ଶୁଣୁଥିବେ ବହୁତ ବଢିଆ କଥା ମାନେ ଚାଲିଛି ତ ସେମାନେ କେ କା ମେସେଜ ଦେବେ
0: ସବୁବେଳେ ପ୍ଲାନିଂ କରିକି ନା କର ପ୍ଲାନିଂ ନାଇଁ କଲେ କମେଇ ନାଇଁ ହେବ ଏବେ ଯେମିତି ଦୁନିଆ ଆସିଗଲା ମାନେ ଆଜି ଦେଖିଥିବ 10 ଟଙ୍କା କିଲୋ ଥିବ କାଲି 5 ଟଙ୍କା କିଲୋ ହେଇଯାଉଛି ସେଇଟା ପ୍ଲାନିଂ ନି କଲେ କମେଇ ହେବନି
1: ଆଚ୍ଛା
0: ପ୍ଲାନିଂଟା ଜରୁରୀ ଅଛେ ମୁଁ ଚାଷୀ ମାନକେ କହୁଛେ ପ୍ଲାନିଂ କରିକି କର ଭଲ ଇନକମ ଅଛେ ଚାଷରେ
1: ତାର ସାଙ୍ଗେ ସାଙ୍ଗେ ନୂଆ ନୂଆ ବିହନ ମାନକେ ବି ଚାଷବାସ ଥି ସାମିଲ କର
0: ହଁ ହଁ ଯୋଉ ମାନେ ବେଶୀ ରେଟ୍ ଅଛି ବୋଲିକି ନାଇଁ ଲଗଉଛନ୍ ସେଟା ଆମର ହି ଭୁଲ ଗୋଟେ ପ୍ୟାକେଟ ଆଣିକି ଲଗେଇକି ଦେଖୁ ଭଲ ବାଲେ ନେକ୍ସଟ ଟାଇମରେ କର ମାନେ ହେଲେ ଲସ୍ କେତେ ହେବା 1,000 2,000 ହେବା ବେଶୀ ନାଇଁ ହେବା
1: ବଢିଆ କଥା ଭାଇ ତ ନିଜର ଚାଷବାସ ର କଥା ମାନେ ଏତେ ସୁନ୍ଦର ଭାବେ ଆମର ବୈଠକୀ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜୁହାର
0: ଜୁହାର।

0: ସବୁଦିନ ଦେଉଛୁ
1: ହଏ ଦାଦା
0: ବୋଲେ ଆଜିର ଫେର ସମୟ ହେଲାନ କି ଆମର ଯେନ୍ ରାଉରକେଲାର ଆଖର ପାଖରେ ଯେନ୍ ବଜାର ମାନେ ଅଛେ ସେ ଆଖେପାଖେ କେନ୍ତା କାଇଁ ପନିପରିବା ସବୁ ବିକ୍ରି ବଟା ହଉଥିଲା ସେ କଥା ମାନକେ ଟିକେ କହିଦଉ
1: ହଏ ଦାଦା
0: ବୋଇଲେ ରାଉରକେଲାର ଆଖର ପାଖର ବଜାର ହାଟନ ଆଲୁ କିଲୋ ପିଛା 20 ଟଙ୍କା ପିଆଜ 25 ଟଙ୍କା ଅଦା 80 ରୁ 100 ଟଙ୍କା ଲେସୁନ 150 ରୁ 160 ଟଙ୍କା ବିଲାତି 40 ରୁ 50 ଟଙ୍କା ବାଇଗନ 30 ରୁ 40 ଟଙ୍କା ଭେଣ୍ଡି 20 ରୁ 25 ଟଙ୍କା ବରବଟି 40 ଟଙ୍କା ଲାଉ ଗୁଟାକେ 15 ରୁ 20 ଟଙ୍କା ଜହ୍ନି 30 ରୁ 40 ଟଙ୍କା କାଖେର 20 ରୁ 30 ଟଙ୍କା କଚା କଦେଲ 40 ରୁ 50 ଟଙ୍କା କରଲା 40 ଟଙ୍କା ବନ୍ଧାକୋବି 20 ରୁ 30 ଟଙ୍କା ଫୁଲକୋବି 40 ଟଙ୍କା ମାଖନ 20 ରୁ 30 ଟଙ୍କା ସାରୁ 50 ଟଙ୍କା ଗାଜର 40 ରୁ 50 ଟଙ୍କା ବିଟ 40 ରୁ 50 ଟଙ୍କା ପୁଟଲ 40 ଟଙ୍କା ଆରୁ କଚା ମିର୍ଚା 80 ଟଙ୍କା
1: ବୋଇଲେ ଦାଦା
0: ହଇଗା
1: ଇତାର ବାଧେ ବାଧେ ଯୋଉ ଆମର ପାନିପାଗର ସୂଚନା ବି ଦେଇଦଉ
0: ଦେଇଦଉ ବୋଇଲେ ଆମର ପାନିପାଗ ବିଭାଗ ସୁନ୍ଦରଗଡ଼ କିରେ ଏଠାନୁ ଯେନ୍ ସୂଚନା ଆସିଛେ ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବ ବୋଲିକିରି ଅନୁମାନ କରାଯାଉଛେ ଆରୁ ସେ ହିସାବ ନ ଆମର ସୁନ୍ଦରଗଡ଼ ଜିଲ୍ଲା ଥି ବର୍ଷା ପାନ ବି ବର୍ଷି ପାରେ ବୋଲିକିରି ସୂଚନାଟା ରହିଛେ ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 11 କିଲୋମିଟର ହିସାବ ନ ବୋହିବା ବୋଲିକିରି ଅନୁମାନ କରାଯାଉଛେ ଆରୁ ତାପମାତ୍ରାକେ ଯଦି ଦେଖମା ବୋଇଲେ ସବୁଠାନୁ ଏତକା 34 ଡିଗ୍ରୀ ସେଲସିୟସ ଆରୁ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛେ ହେନ୍ତାନ ଆଦ୍ରତା ସବୁଠାନୁ ଅତକା 69% ଆରୁ ସବୁଠାନୁ କମ୍ 34% ରହିବା ବୋଲିକିରି ଅନୁମାନ କରାଯାଉଛେ
1: ଦାଦା
0: ହଇଗା
1: ସୂଚନା ମାନେ ଦଉ ଦଉ ଦେଖ ବୈଠକି ସାରବାର ବିଲ୍ ବି ଆସି ପହଞ୍ଚି ଯାଇଛେ ବୋଇଲେ ଆମର ଇ କାର୍ଯ୍ୟକ୍ରମ କେନ୍ତା କାଣା ଲାଗୁଛି ସେ ଉପରେ ନିଜର ମତାମତ ରଖିକରି ଆମର ଚାଷୀ ଭାଇ ବହିନ ମାନକେ ଅନୁରୋଧ ଯେ ସେମାନେ ଆମକେ ଚିଠି ଲେଖବାର୍କେ ଯେନ୍ତା ନି ଭୁଲବେ
0: ହଇ ବୋଇଲେ ଆମର ପାଖେ ଚିଠି ଲେଖବାର ଲାଗି ଠିକ ନା ହଉଛେ
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
0: ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042
1: ଆରୁ ଚାଷୀ ଭାଇ ବହିନ ମାନେ ଆପଣ ମାନେ ତ ସବୁ ଜାଣସନ୍ ଯେ ଆମର ଏଇ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି
0: ବୋଇଲେ ଆଜିର ଲାଗି ଆପଣ ମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନବାଣୀ ବୈଠକିନୁ ଶଶୀ ବହେନ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦିଅନ୍ତୁ ଜୁହାର।

ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣିଲେ ଆଲୋଚନା ବ୍ୟବସାୟିକ ଭିତ୍ତିରେ ସୁଇଟକର୍ଣ୍ଣ ଚାଷ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ରବି ଗୌଡ଼। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ରୀନାଦୀପ ଏବଂ ବିନୟ କୁଲ୍ଲୁ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ଘରରେ 7008248758। ନମ୍ଘରଟି ଆଉଥରେ କହି ରଖୁଛି 7008248758।

ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆସନ୍ତୁ ଶୁଣିବା ପ୍ରଥମେ ଆକ୍ରୋଶ ଫିଲ୍ମର ଏହି ଗୀତଟି, କଣ୍ଠ ଦେଇଛନ୍ତି ଜାଭେଦ ଅଲ୍ଲୀ।

0: ଦବଙ୍ଗ ଫିଲ୍ମର ଗୀତଟି ଶୁଣିଥିଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ।
1: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
2: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
3: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ୍ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ୍ ସର୍ଭିସ ସେଣ୍ଟର।

0: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
1: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
2: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶାଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
3: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ, LJ ପ୍ରୋଫେସନାଲ, ଏଠାରେ ଆପଣମାନେ ପାଇବେ

0: ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ ଡିଜେ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ ଏନ୍ଆଇଟି ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
1: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
2: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ

କୈଟ୍ସ ଫିଲ୍ମର ଗୀତଟି ଶୁଣିଥିଲେ କେ କେ କଣ୍ଠରେ ଶ୍ରୋତ ବନ୍ଧୁ। ଏଥିସହିତ ଶେଷ ହେଲା ଆଜିର ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆପଣମାନେ ଟ୍ୟୁନ୍ କରୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆଇସିସି ମହିଳା ଟି20 କ୍ରିକେଟ ୱାର୍ଲ୍ଡ କପ୍ 2026 ପରିପ୍ରେକ୍ଷୀରେ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଏହି ସମୟ ମଧ୍ୟରେ ଆପଣମାନେ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ।

ଅଶୋକ ମିଶ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି କୁନା ତ୍ରିପାଠୀଙ୍କ ରଚନା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ମହମ୍ମଦ ନିଜାମଙ୍କ ରଚନା।

ତପୋ ମିଶ୍ରଙ୍କ କଣ୍ଠ ଶୁଣିଥିଲେ ଗୀତଟି ମୋହିତ ଚକ୍ରବର୍ତ୍ତୀଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ମାନସ ପ୍ରୀତମଙ୍କ କଣ୍ଠ ଶୁଣନ୍ତୁ ପରବର୍ତ୍ତୀ ଗୀତଟି ଗୁଡୁ ମାନସଙ୍କ ରଚନା।

ପ୍ରତ୍ୟୁଷ ରାୟ ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ମୋହିତ ଚକ୍ରବର୍ତ୍ତୀଙ୍କ ରଚନା। ଶ୍ରୋତାବନ୍ଧୁ, ଏଥି ସହିତ ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ନାଟକ ପ୍ରାଇଭେଟ୍ କ୍ଲିନିକ୍। ରଚନା ଶ୍ରୀ ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ଶ୍ରୀ ଭାଗୀରଥୀ ମିଶ୍ର, ସହଯୋଗିତା ଶ୍ରୀ ପ୍ରଭୁଦତ୍ତ ପ୍ରଧାନ। ଶୁଣନ୍ତୁ ନାଟକ ପ୍ରାଇଭେଟ୍ କ୍ଲିନିକ୍।

0: ଆଜ୍ଞା ଟିକେ ଶୁଣିବେ।
1: କ'ଣ ହେଲା?
0: ନାଇଁ କିଛି ହେଇନି ଯେ। ଏଇ ବାବୁ ଯିଏ ମୋ ପାଖରେ ବସିଛନ୍ତି ମ, ସେ ମୋତେ ପଚାରୁଥିଲେ ଡାକ୍ତର ବାବୁ କେତେବେଳେ ଆସିବେ।
1: ତମେ ତ ଭଲ ଲୋକ, ମୁଁ କେତେବେଳେ ଡାକ୍ତର।

0: ମୋତେ ଡାକିଲ ଚମେଲି ଦିଦି,
1: ହଁ ଆପଣଙ୍କୁ
0: କିଛି କହିବ?
1: ନା କହିବିନି ଯେ, ହେଲେ ପଚାରିବି।
0: ପଚାରୁନ,
1: କାଲି ଏ ଟେବୁଲ ଉପରେ ଗୋଟେ କ୍ୟାଲେଣ୍ଡର ଥିଲା।
0: ହଁ ଥିଲା ତ।
1: ଆପଣ ଦେଖିଛନ୍ତି ତାହେଲେ?
0: ଦେଖିବିନି, ମୁଁ ଦେଖିବିନି ତ ଆଉ କିଏ ଦେଖିବ। ଏଇ କ୍ଲିନିକର କମ୍ପାଉଣ୍ଡର ମୁଁ। ରୋଗୀର ଭଲମନ୍ଦ ଦେଖିବାଠୁ ଆରମ୍ଭ କରି ଏ ଘର ଭିତରର ଆସବାବପତ୍ର, ଆଉ ଶେଷରେ ତୁମକୁ ଯଦି ମୁଁ ନ ଦେଖିବି ଆଉ ଦେଖିବ କିଏ?
1: ଟିକେ ଧୀରେ କୁହନ୍ତୁ ନା, ବାହାରି ପରା ଲୋକ ବସିଛନ୍ତି।
0: ଓ ବସନ୍ତୁ ନା, କ'ଣ ହେଇଗଲା? ସେମାନେ ଏମିତି ଆସି ନୀତି ବସିବେ ବୋଲି ଆମେ କ'ଣ ଆଉ ଭଲମନ୍ଦ ଦୁଃଖ ସୁଖ ହେଇପାରିବାନି।
1: ମୁଁ କ'ଣ କହୁଥିଲି କି, ହଁ ସେ କ୍ୟାଲେଣ୍ଡରଟା ଗଲା କୁଆଡ଼େ?
0: ମାନେ ସେ ବଡ଼ କ୍ୟାଲେଣ୍ଡରଟା ତ, ଯେଉଁଟାରେ ସମୁଦ୍ର ଭିତରେ ନୌକା ବିହାର ଛବି ଥିଲା।
1: ସମୁଦ୍ର ନୁହେଁ, ନଦୀ।
0: ଚିତ୍ରରୁ କ'ଣ ଲୁଣି ଅଲୁଣି ପାଣି ଠର ହେଉଛି ଯେ ସେଇଟା ନଦୀ କି ସମୁଦ୍ର ଠିକ ଭାବରେ କହିହେବ? ହଉ ତମ କଥା ହେଲା ନଦୀ। ନଦୀ ଉପର ପାଖରେ ନଡ଼ିଆ ଗଛ, ଉପରେ ଜହ୍ନ ବସିଥିବ, ଆଉ ତଳ ପାଖରେ ଔଷଧ କମ୍ପାନୀର ଶିଶିକୁ ଛୋଟ ପିଲା ଚାଟୁଥିବ, ସେଇ କ୍ୟାଲେଣ୍ଡରଟା ତ?
1: ହଁ ହଁ ସେଇଟା। ତା ପାଇଁ ତ ମୋର ଏତେ ଚିନ୍ତା, କୋଉଠି ରଖିଛନ୍ତି କହିଲେ?
0: କ'ଣ କହିଲ ଦିଦି, ମୁଁ ରଖିଛି? ମୁଁ କାହିଁକି ତମ ଜିନିଷ ରଖିବି? ମୁଁ ଦେଖିଥିଲି ବୋଲି କହିଲି ନା, ଯଦି କହିବ ଏବେ ଖୋଜିଦେବି।
1: ଆପଣ ଖୋଜିବାର ଦରକାର ନାହିଁ, ମୁଁ ନିଜେ ଖୋଜି ନେବି।
0: ତୁମେ ମୋ ଉପରେ ରାଗିଲ ଦିଦି।
1: ମୁଁ କାହିଁକି ଆପଣଙ୍କ ଉପରେ ରାଗିବି?
0: ତୁମେ ତାହେଲେ ମୋ ଉପରେ ରାଗି ପାରିବନି?
1: ନା ଉଦାସ ବାବୁ, ମୁଁ କ'ଣ କେବେ ଆପଣଙ୍କ ଉପରେ ରାଗି ପାରିବି?
0: ବାବୁ ମାନେ ତୁମେ ନା ଧରି ଖାଲି ଉଦାସ ଡାକି ପାରିବନି ଚମେଲି।
1: ଆପଣ ଯାଆନ୍ତୁ ତ ଦେଖିବେ, ବାହାରେ ସେ ଲୋକ ଦୁଇଟା ପୁଣି ଝଗଡ଼ା କଲେଣି। ମୁଁ ଏ ପାଖରେ କ୍ୟାଲେଣ୍ଡରଟା ଖୋଜେ।
2: ମୁଁ କହୁଛି ଖବର କାଗଜ ଛାଡ଼ି ଦିଅନ୍ତୁ, ନହେଲେ କିଛି ଭଲ ହବନି। କମ୍ପାଉଣ୍ଡର ବାବୁ ମୋ ହାତରେ ଦେଲେ, ମୁଁ ଉପର ପାଖଟା ନ ପଡ଼ି ପଡ଼ି ଭିତର ପାଖ, ଆଉ ତମେ ଶୁଖିଲାରେ ବସି ବାଡ଼ିଆ ପିଟିବ ନୁହେଁ।
3: ତମକୁ ତ ଆରମ୍ଭରୁ କହୁଛି, ଅଧ ମିନିଟେ ଭିତରେ ମୁଁ ଦେଖି ଫେରାଇ ଦେବି। ଆରେ ଭିତର ପୃଷ୍ଠାଟା ପଢ଼ିବା ମୋର ଦରକାର ନାହିଁ, କମ୍ପାଉଣ୍ଡର ବାବୁ ତମକୁ ଦେଇଛନ୍ତି ମାନେ କ'ଣ ତମେ ଏକା ପଢ଼ିବ? ଛାଡ଼ ଛାଡ଼ ସେଟା ଛାଡ଼।
2: ଏ ସେମିତି ଜବରଦସ୍ତ କଲେ ଏଇଟାକୁ ଚିରି ଚିରି ଟୁକୁରା କରିଦେବି, କିମା ବନେଇଦେବି, ମତେ କ'ଣ ବୋଲି ଭାବିଲ କି?
0: ହେ ବାବୁ, କାହାକୁ କିମା ବନେଇବ କି?
2: ଆପଣ ଭଲ ସମୟକୁ ଆସିଲେ, ବୁଝିଲେ କମ୍ପାଉଣ୍ଡର ଦିଦି।
0: କ'ଣ ହେଲା କମ୍ପାଉଣ୍ଡର ଦିଦି?
2: ଆଜ୍ଞା ଭୁଲ ହେଇଯାଇଥିବ, ନୂଆ କରି ତ ଏ ଜାଗା ମାଡ଼ିଲି, ଭିତର ପାଖରୁ ଦିଦି ଶବ୍ଦ ଶୁଣିଲି ତ ଭାବିଲି ଆପଣ ହେଇଥିବେ।
3: ବୁଝିଲେ କମ୍ପାଉଣ୍ଡର ବାବୁ, ଏ ମଫସଲି କୋଉଠିକାର, ଅକ୍ଷର ଚିହ୍ନି ନଥିବ, କହୁଛି କ'ଣ ନା ଖବରକାଗଜର ଉପର ପୃଷ୍ଠା ଆଗ ପଢ଼ିବି।
2: କ'ଣ ହେଲା? ନାଇଁ ନାଇଁ ନାଇଁ, କ'ଣ ହେଲା? ଆପଣ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିଦେଲେ ବୋଲି ଆପଣ ହେଇଗଲେ ସହରିଆ ପଣ୍ଡିତ, ଆଉ ମୁଁ ଧୋତିଟା କଛା ମାରିଦେଲି ବୋଲି ମଫସଲି ମୂର୍ଖ? ପରୀକ୍ଷା ସିନା ଦେଇନି, ହେଲେ ପଞ୍ଚମ ଯାଇ ପଢ଼ିଛି, କହିଲେ କ'ଣ ନା ଅକ୍ଷର ଚିହ୍ନି ପାରିବନି। ଦିଅନ୍ତୁ ତ ଦେଖି କାଗଜଟା, ପଢ଼ି ପାରୁଛି କି ନାହିଁ। ଆମେରିକା ମୋ ହାକାଶ ଯା ନବେଙ୍ଗ ରପ୍ତାନିରେ ପ୍ରଥମ ପବଙ୍ଗ ଭୂମିକମ୍ପ।
0: ହଉ ହଉ ହେଲା ହେଲା, ତମର ଖବର କାଗଜ ପଢା ଜଣା ପଡ଼ିଗଲା, ତମେ ବସ।
3: ତାଙ୍କ ପାଇଁ ଛବି ବହିଟି ଆଣିଦିଅନ୍ତୁ, ବସି ଚିତ୍ର ଦେଖୁଥିବେ।
2: ମୋତେ କ'ଣ ଥଟା କରୁଛ?
3: କରନ୍ତିନି, ଧାଡ଼ି ମୁଣ୍ଡିଆ ତ ପଡ଼ିଗଲ, ଖବର କାଗଜରେ ଥାକକୁ ଥାକ ଲେଖାଯାଇଥାଏ, ସେ କଥା କ'ଣ ତମକୁ ମାଲୁମ ଅଛି?
2: ଓହୋ ଏମିତି କଥା, ହଉ ଆପଣ ନେଇ ପଢ଼ନ୍ତୁ।
3: ହଉ ଡାକ୍ତରବାବୁ ଆସିବା ପର୍ଯ୍ୟନ୍ତ ମୁଁ ପଢ଼ୁଛି, ତମେ ଶୁଣ।
0: ସେଇଆ କରନ୍ତୁ, ମୁଁ ଭିତରକୁ ଯାଉଛି, ଡାକ୍ତରବାବୁ ଆସିଲେ ଡାକିଦେବି।
3: ହଁ କମ୍ପାଉଣ୍ଡର ବାବୁ।
2: ହଉ ଏଥର ପଢ଼ା ଆରମ୍ଭ କରନ୍ତୁ, ଟିକେ ବଡ଼ ପାଟିରେ ପଢ଼ନ୍ତୁ।
3: ହଁ ମୁଁ ଖାଲି ହେଡିଂ ଗୁଡ଼ାକ ପଢ଼ୁଛି। ଆମେରିକାର ମହାକାଶ ଯାନ ଆଗାମୀ ରବିବାର ଦିନ ପୃଥିବୀ ପୃଷ୍ଠକୁ ଫେରିବ।
2: ଆଜି ତ ସୋମବାର, ଆଗାମୀ ରବିବାର ଦିନ ମାନେ?
3: ବଡ଼ ଅଜବ ଲୋକ ତୁମେ ଦେଖୁଛି। ଏଇଟା ହେଲା ପରଦିନର କାଗଜ, ଖବର ହେଲା ଚାରିଦିନ ପୂର୍ବର, ତା ମାନେ ଗତକାଲି ଫେରି ଆସିଥିବ, ବୁଝିଲ?
2: ଓହୋ ଏମିତି କଥା, ହଉ ପଢ଼ନ୍ତୁ ପଢ଼ନ୍ତୁ, ଆଗକୁ ପଢ଼ନ୍ତୁ।
3: ବେଙ୍ଗ ରପ୍ତାନିରେ ପ୍ରଥମ ପଶ୍ଚିମବଙ୍ଗ।
2: ବେଙ୍ଗ ରପ୍ତାନି?
3: ହଁ ହଁ ବେଙ୍ଗ ରପ୍ତାନି, ତମେ ବସି ଚୁପଚାପ ଶୁଣ। ଭୂମିକମ୍ପ ସମ୍ପର୍କରେ ପୂର୍ବାଭାସ।
2: ଆଜ୍ଞା ଭୂମିକମ୍ପ?

0: ମୋ ପିଲା ଛୁଆ ଗୁଡ଼ାକ ଅନାଥ ହେଇଯିବେ ହେ।
1: ଆରେ ବାବୁ, ଭୂମିକମ୍ପ କ'ଣ ଏଠାରେ ହେଉଛି ଯେ ତୁମର ପ୍ରାଣ ଛାଡ଼ିଯାଉଛି? ବୋକା କୋଉଠିକାର।
0: ଆଉ କୋଉଠି?
1: ଜାପାନରେ ହେଇସାରିଲାଣି।
0: ଆଉ ଇଆଡ଼େ ମାଡ଼ି ଆସିବୁନି ତ?
1: ନା,
0: ପ୍ରଭୁ ରକ୍ଷା କରିଦେଲେ।
1: ରାଜ୍ୟ ମନ୍ତ୍ରିମଣ୍ଡଳରେ
0: ଥାଉ ଥାଉ ଥାଉ ତମ କାଗଜ ପଢା। ହେଇ, ଡାକ୍ତରକୁ ଆସିଗଲେଣି ନା କ'ଣ?
2: ସାର୍ ନମସ୍କାର।
3: ଉଦାସ ବାବୁ, ବାହାରେ ରୋଗୀ କିଏ ଅପେକ୍ଷା କରିଛନ୍ତି?
4: ଅପେକ୍ଷା କରିଛନ୍ତି ସାର୍,
3: କୁହନ୍ତୁ। ଧାଡ଼ି ବାନ୍ଧି ଠିଆ ହେବେ, ଜଣକ ପରେ ଜଣେ ଆସିବେ।
4: ଆଜ୍ଞା, ଦୁଇ ଦୁଇ ଥର ଗଣିଲିଣି, ମୋତେ ତ ଦୁଇ ଜଣ।
3: କହିଲି ପରା, ରୁଲ୍ ଇଜ୍ ରୁଲ୍, ମାନେ ନିୟମ ହିଁ ନିୟମ। ସେ ଦୁଇ ଜଣ ହୁଅନ୍ତୁ ବା ଜଣେ ହୁଅନ୍ତୁ, ଲାଇନ୍ରେ ଠିଆ ହେବାକୁ ପଡ଼ିବ।
4: କହିଦେଉଛି ଆଜ୍ଞା।
3: ହଁ, ଜଣକୁ ଭିତରକୁ ପଠାଅ।
4: ପଠାଉଛି
5: ଆଜ୍ଞା। ଆପଣ ଆସନ୍ତୁ।
1: ମୁଁ ତ
5: ହଁ ହଁ ଆପଣ
0: ମୁଁ ଆଗ ଏଠି ଆସି ବସିଛି, ଏ ବାବୁ ଭିତରୁ କାହିଁକି ଯିବେ? ମୁଁ ଆଗ ଯିବି।
1: ହଉ ତମେ ଯାଅ, ମୁଁ ବସିଛି।
5: ଯାଅ ଯାଅ, ଆଉ ଠିଆ ହୋଇ ରହିଲ କ'ଣ? ମୋ
0: ଯାଉ ଯାଉଛି ଯାଉଛି।
3: ତୁମ ନାଁ କ'ଣ?
0: ବିସି।
3: ବିସି? ପୁରା ନାଁ କହୁନ।
0: ବିସି ଲେଖିଲେ ଆଜ୍ଞା।
3: ହଁ ବିସି। ତାପରେ?
0: ତାପରେ ମୋହନ ଆଜ୍ଞା।
3: ବିସି ମୋହନ, ତାପରେ?
0: ବିସି ଆଜ୍ଞା।
3: ଓହୋ, ଅଜବ ଲୋକ ତମେ ଦେଖୁଛି। ଲେଖିଲି ପରା ବିସି, ସାଙ୍ଗିଆ ସହ ପୁରା ନାଁଟା କୁହ।
0: ହେଇଗଲା ଆଜ୍ଞା।
3: କ'ଣଟା ହେଇଗଲା?
0: ମୋ ନାଁଟା ଆଜ୍ଞା ବିସି ମୋହନ ବିସି।
6: ମୋ ନାଁ ବିରଞ୍ଚି ଘାସି ଆଜ୍ଞା।
3: ତମେ କିଏ?
6: ମୋତେ ଆଜ୍ଞା ଚିହ୍ନି ପାରୁନାହାନ୍ତି? ମୁଁ ପୁରା ବିରଞ୍ଚି ଘାସି ଆଜ୍ଞା। କେତେ ଥର ଆପଣଙ୍କ ପାଖକୁ ଆସିଲିଣି?
0: ନାଇଁ ଆଜ୍ଞା, ମୋ ନାଁକୁ ଅପସନ୍ଦ କରି ଇଏ ଥଟା କରୁଛି ଆଜ୍ଞା।
6: ନାଇଁ ଆଜ୍ଞା, ସତ କହୁଛି, ଠାକୁରଙ୍କ ରାଣଦେଇ କହୁଛି। ମୋ ସ୍ତ୍ରୀ ଆଜ୍ଞା ବାହାରେ ବସିଛି, ତା ରାଣ ଖାଇ କହୁଛି। ମୋ ବାପାଙ୍କ ନାମ ଦାମ ଘାସି ଆଜ୍ଞା, ତାଙ୍କ ପୁଅ ମୁଁ, ମୋ ନାଁ ବିରଞ୍ଚି ଘାସି।
3: ତମେ ବିରଞ୍ଚି ହୁଅ କି ରାଞ୍ଚି ଯାଅ, ଯାଅ ବାହାରେ ଅପେକ୍ଷା କର, ତମ ପାଳି ପଡ଼ିଲେ ଆସିବ।
6: ଯାଉଛି ଯାଉଛି ଆଜ୍ଞା।
3: ସିଷ୍ଟର, କହିଲି ଜଣକ ପରେ ଜଣକୁ ଛାଡ଼ିବାକୁ, ଆଜି ସେ ଭଗିଟା କୁଆଡ଼େ ଗଲା?
7: ସେ ପାଇଖାନା ଯାଇଛି, ପେଟ ଟିକେ ଖରାପ ଅଛି ତ, ସକାଳୁ ଚାରି ପାଞ୍ଚ ଥର।
3: ହଉ ହଉ, କମ୍ପାଉଣ୍ଡରଙ୍କୁ କହିଦିଅ, ସେ ବାହାରେ ଜଗିଥିବେ।
7: କହିଦେଉଛି।
3: ହଁ ଆଉ ଶୁଣ, ଏ ଲୋକକୁ ଗୋଟେ ଇଞ୍ଜେକ୍ସନ୍ ଦେଇଦିଅ।
0: ମୁଁ ରୋଗ କଥା ନ ଶୁଣି ଇଞ୍ଜେକ୍ସନ୍
3: କ'ଣ ହେଉଛି?
0: କହିବାକୁ ଲାଜ ମରିଛି ଆଜ୍ଞା।
3: ବଡ଼ ଅଜବ ଲୋକ ଦେଖୁଛି, ଲାଜ ଲାଗୁଛି ତ ଏଠିକୁ ଆସୁଥିଲ କାହିଁକି?
0: ଆପଣଙ୍କୁ ଲାଜ ଲାଗୁନି ଯେ ସେ ଝାମେଲି ଦିଦିଙ୍କୁ?
7: କ'ଣ କହିଲ? ମୁଁ ଝାମେଲି? ତମେ ବସି ସକାଳ ପହର ଠାରୁ ଝାମେଲା କରୁଛ।
0: ମୋର ଭୁଲ ହେଇଗଲା, କମ୍ପାଉଣ୍ଡର ବାବୁ ଝାମେଲି ଦିଦି କି କ'ଣ ବୋଲି ଡାକୁଥିଲେ ତ ସେଇଥିପାଇଁ।
3: ହଉ ହେଲା ହେଲା, ସିଷ୍ଟର ତମେ ଟିକେ ଭିତରକୁ ଯାଅ ତ।
7: ସାର୍।
3: ହଉ, ସେ ତ ଭିତରକୁ ଗଲେଣି, ଏବେ ତମର କ'ଣ ହେଉଛି କହିଲ?
0: କିଛି ହଉନି ଆଜ୍ଞା।
3: କିଛି ହଉନି ମାନେ? ତାହେଲେ ଏଠି କାହିଁ ଆସିଛ?
0: ମୁଁ କ'ଣ ଆଜ୍ଞା ସେ କଥା କହୁଛି? ମୁଁ କହିବା କଥା କ'ଣ କି, ପିଲାପିଲି କିଛି ହଉନି, ରୋଜ ସେଇଥିପାଇଁ ଝଗଡ଼ା।
3: ତମେ ବାହା ହେଇଛ ତ?
0: ବାହା ନହି କ'ଣ କହୁଛି ଆଜ୍ଞା, ଦୁଇ ବର୍ଷ ହେଲା ବାହା ହେଲିଣି, ବଡ଼ ଧୁମଧାମରେ ବାହା ହେଇଛି ଆଜ୍ଞା, ଭୋଜି ଭାତରେ ସାରା ଗାଁଟାକୁ ଭସେଇ ଦେଇଛି।
3: ଠିକ୍ ଅଛି ଠିକ୍ ଅଛି, ତମେ ଆଜି ଇଞ୍ଜେକ୍ସନ୍ ଗୋଟେ ନେଇଯା, କାଲିକି ଆସିଲେ ରକ୍ତ ମଳମୂତ୍ର ପରୀକ୍ଷା କରାଯିବ, ମଳମୂତ୍ର କାଲି ସକାଳେ ନେଇ ଆସିବ।
0: ଦୁଇଟା ଯାକ ମିଶେଇକି ଆଣିବେ ଆଜ୍ଞା?
3: ନା ନା ନା, ଅଲଗା ଅଲଗା ଆଣିବ, ଅଳ୍ପ ଅଳ୍ପ, ଦିଆସିଲି ଖୋଳରେ ଆଉ ଛୋଟ ଶିଶିରେ ଆଣିବ, ସେ ହାଣ୍ଡି ମାଠିଆ ଧନ୍ଦା କରିବନି। ଏଠାରେ ରକ୍ତ ପରୀକ୍ଷା କରି ଔଷଧ ଲେଖିଦେବି। ସିଷ୍ଟର
7: ଆସୁଛି ସାର୍।
3: ଏ ଲୋକକୁ 17 ନମ୍ବର ଥାକରୁ ଗୋଟେ ଇଞ୍ଜେକ୍ସନ୍ ଦେଇଦିଅ।
7: ଦେଇଦେଉଛି ସାର୍।
3: ହଁ, 20 ଟଙ୍କା ରଖିନେବ।
0: 20 ଟଙ୍କା?
3: ତମର ପିଲାପିଲି ହେଲେ ଏତେ ଟଙ୍କା ଖର୍ଚ୍ଚ କରିପାରୁଛ? ହେଲେ ପିଲା ହେବା ପାଇଁ ଟଙ୍କା ଖର୍ଚ୍ଚ କରିପାରିବନି?
0: ହେଲେ ପିଲା ତ ହେଇନି ଆଜ୍ଞା।
3: ହବ, ଜରୁର ହବ, ତମେ ପ୍ରଥମେ ଭିତରକୁ ଯାଇ ଇଞ୍ଜେକ୍ସନ୍ ନିଅ।
5: ସାର୍, ଆଉ ଜଣକୁ ଭିତରକୁ ପଠେଇବି?
3: ହଁ ପଠାଅ।
5: ଆପଣ ଏଥର ଯାଆନ୍ତୁ।
1: ଯାଉଛି। ନମସ୍କାର ସାର୍।
3: ନମସ୍କାର, ବସନ୍ତୁ। ଆପଣଙ୍କ ନାଁଟା କ'ଣ କୁହନ୍ତୁ?
1: ଅଦିନ ବତାସ।
3: ଗାଁ?
1: ଏଇଠି ଏଇ ପାଖରେ।
3: କ'ଣ ହେଇଛି?
1: ସାର୍, 2 ମାସ ତଳେ ଗୋଟେ ବଥ ବାହାରିଥିଲା, ଆପଣଙ୍କ ଠାରୁ ଔଷଧ ନିଆହେଇଥିଲା ସାର୍।
3: ଓଃ, ଆପଣ ଶିକ୍ଷିତ ଲୋକ ହୋଇ ବିରକ୍ତ କାହିଁ କରୁଛନ୍ତି? 2 ମାସ ତଳେ କ'ଣ ହେଇଥିଲା କ'ଣ ନ ହେଇଥିଲା ସେ କଥା କହିବା ଦରକାର ନାହିଁ, ବର୍ତ୍ତମାନ କ'ଣ ହେଉଛି?
1: ପୂର୍ବାପର ସମ୍ପର୍କ ସହ କହୁଛି ସାର୍, ମାସକ ପରେ ବଥଟା ପାଚି ଫାଟି ଯାଇଥିଲା।
3: ଓଃ, ପୁଣି ସେଇ କଥା, କହିଲି ପରା ବର୍ତ୍ତମାନ କ'ଣ ହେଇଛି କୁହନ୍ତୁ। ଆପଣଙ୍କର ଝାଡ଼ା କେମିତି ହେଉଛି?
1: ମୋର ଝାଡ଼ା ସାର୍ ପୁରା ସଫା।
3: ଆପଣଙ୍କୁ ଠିକ୍ ସମୟରେ ଭୋକ ହେଉଛି କି ନାହିଁ, ନିଦ ହେଉଛି?

0: କି ନାହିଁ? ହଉଛି ଆଜ୍ଞା, ଭୋକ ହେଉଛି, ନିଦ ବି ହେଉଛି।
1: ଆଚ୍ଛା, ମିଠା ଖଟା ପିତା କ'ଣ ଖାଇବାକୁ ଭଲ ଲାଗୁଛି? କାମ ଦାମ କରିପାରୁଛନ୍ତି?
0: ସବୁ ଖାଇବାକୁ ଭଲ ଲାଗୁଛି ସାର୍, କାମ ଦାମରେ ବେଶ ଫୁର୍ତ୍ତି ଅଛି।
1: ତେବେ ତ ଆପଣ ସମ୍ପୂର୍ଣ୍ଣ ସୁସ୍ଥ, ମୋ ପାଖକୁ କାହିଁ ଆସିଛନ୍ତି ଏନି ସାର୍ଟିଫିକେଟ୍?
0: ମୁଁ ତ ସାର୍ ସୁସ୍ଥ, ହେଲେ ମୋ ଭଉଣୀ ପାଇଁ ଆସିଛି।
1: ଉଫ୍, ତା କଥା କହୁନାହାନ୍ତି ଆଉ।
0: ଆପଣ ତ ସେ ସୁଯୋଗ ଦେଲେନି, ଖାଲି ମୋ କଥା ପଚାରି ଚାଲିଲେ।
1: ମୁଁ ସୁଯୋଗ ଦେଲିନି?
0: ଭଉଣୀର କଥା ତ ଆରମ୍ଭ କରୁ କରୁ ଆପଣ ବନ୍ଦ କରି ମୋ କଥା ପଚାରି ଚାଲିଲେ।
1: ହଉ ହେଲା, କୁହନ୍ତୁ, ସଂକ୍ଷେପରେ କୁହନ୍ତୁ।
0: କହୁଛି ସାର୍, ତାର 2 ମାସ ତଳର ବଥଟା ଔଷଧ ଖାଇ ମାସକ ପରେ ଫାଟିଲା, ଆଉ ତାର 15 ଦିନ ପରେ ଶୁଖିଗଲା। ଏବେ କିନ୍ତୁ ସେଥିରୁ ପାଣି ବାହାରୁଛି।
1: ଦେଖିଥିଲେ ଟିକେ ଭଲ ହେଇଥାନ୍ତା, ନହେଲେ ଔଷଧ ଲେଖିବାଟା।
0: ଆମ ଘରଟା ଏଇ ପାଖରେ ସାର୍, ଆସୁନାହାନ୍ତି, ସ୍କୁଟର ଅଛି, 10 ମିନିଟ୍ ଭିତରେ ମୁଁ ଆପଣଙ୍କୁ ଆଣି ଛାଡ଼ିଦେବି।
1: ହଉ ଚାଲନ୍ତୁ। ଯଦାସ ବାବୁ, ଆପଣ ପେସେଣ୍ଟମାନଙ୍କୁ ଧାଡ଼ିରେ ବସେଇଥାନ୍ତୁ, ମୁଁ ଏଇ 5-10 ମିନିଟ୍ ଭିତରେ ଆସୁଛି।
2: ଆସନ୍ତୁ ସାର୍। ଖାସି ବାବୁ, ଡାକ୍ତର ବାବୁ ଗଲେଣି, 10-15 ମିନିଟ୍ ପରେ ଫେରିବେ। ତୁମେ ପିଲା ଛୁଆଙ୍କୁ ନେଇ ଜଳଖିଆ ଖୋଇ ଆଣିବ ଯାଅ।
3: ପିଲା ଛୁଆ ତ ଆସିନାହାନ୍ତି ଆଜ୍ଞା।
2: ଓହୋ, ଆରେ ବାବୁ, ପିଲା ଛୁଆମାନେ ତମ ସ୍ତ୍ରୀଙ୍କୁ ନେଇଯାଅ, ଜଳଖିଆ ଖୋଇ ଆଣିବ।
3: ଡାକ୍ତର ବାବୁ 10 ମିନିଟ୍ ଭିତରେ ଫେରି ଆସିବେ ତ?
2: ହଁ ହଁ ଆସିବେ, ତମେ ଗଲ।
3: ଯାଉଛି ଯାଉଛି ଆଜ୍ଞା।
2: ମନେ କରି ଫେରିବ, ନହେଲେ ଡାକ୍ତର ବାବୁ ମୋ ଉପରେ ଖପା ହେଇଯିବେ, ବୁଝିଲ?
0: ଚମେଲି ଚମେଲି,
4: ମତେ ଡାକିଲେ ଉଦାସ ବାବୁ?
0: ଏ ନିରୋଳାଟାରେ ପୁଣି ସେହି ବାବୁ ଡାକି ମୋ ମନଟାକୁ ଆଉ ଅଧିକ ଉଦାସ କରିଦିଅ ନା ଚମେଲି।
4: ଆପଣଙ୍କର ମୁଣ୍ଡ ବ୍ୟଥା ହେଉଛି, ଔଷଧ ନେଇ ଆସିବି?
0: ତୁମେ ଏହି କ୍ଲିନିକରେ ଚାକିରି ପାଇବା ଦିନ ଠାରୁ ମୋ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ପିନ୍ଧୁଛି ଚମେଲି।
4: ମୁଁ କ'ଣ ଦୋଷ କଲି?
0: ତୁମର କିଛି ଦୋଷ ନାହିଁ ଚମେଲି, ସବୁ ଦୋଷ ମୋର, ମୋ ବୟସର, ମୋ ଭାବନାର, ମୋ ମାନେ ମୋ
3: କମ୍ପାଉଣ୍ଡର ଆମକୁ କ'ଣ ହେଲା ଦିଦି, ଏମିତି କଥା କହିପାରୁନାହାନ୍ତି ସେ?
2: ତୁମକୁ ଏ ଭିତରକୁ ଆସିବାକୁ କିଏ କହିଲା? ମାନେ କିଏ କହିଲା ତୁମକୁ ଆସିବାକୁ?
3: ନାଇଁ ନାଇଁ ଆଜ୍ଞା, ଆପଣ ଭଲ ଥିଲା ପରି ଜଣାପଡ଼ୁଛନ୍ତି, ଡାକ୍ତର ବାବୁ କ'ଣ ସତରେ ଏତେ ଶୀଘ୍ର ଫେରି ଆସିବେ ଏଇ କଥା ପଚାରିବାକୁ ଆସିଥିଲେ ଆଜ୍ଞା।
2: ତୁମକୁ ଥରେ କହିଛି ପରା।
3: ମୋର କିଛି ଦୋଷ ନାହିଁ ଆଜ୍ଞା, ମୋ ସ୍ତ୍ରୀ ତ ଅଧା ବାଟରୁ ଏଇ କଥା ପଚାରିବାକୁ ପଠେଇଲା। ହଁ ଆଜ୍ଞା, ମୁଁ ଆସୁଛି।
0: ଓଃ, କି ଅଜବ ଲୋକ ଏଗୁଡ଼ାକ ହୋ, 12 ପ୍ରକାର ରୋଗରେ ଛଟପଟ ହୋଇ ନିଜେ ତ ଟିକେ ଶାନ୍ତି ପାଇବେନି, ଅନ୍ୟର ଶାନ୍ତି ମଧ୍ୟ ଛଡ଼େଇ ଦେବେ।
4: ସେମାନଙ୍କ କଥା କୁହନ୍ତୁନି, ବଦମାସ ଗୁଡ଼ାକ, ସମସ୍ତେ କ'ଣ ଆପଣଙ୍କ ପରି ଭଲ ଲୋକ ହେଇପାରିବେ?
0: ଚମେଲି, ମୁଁ ତୁମକୁ ଭଲ ଲାଗେ ନା?
4: ଆପଣ ଖୁବ୍ ଭଲ ଲାଗନ୍ତି, ମୋର ଅତି ଆଦରର ପୁଷି ବିଲେଇ ଠାରୁ ଆହୁରି ଅଧିକ ଭଲ। ମୋର ଇଣ୍ଟରଭ୍ୟୁ ଦିନ ତ ଖାଲି ଆପଣଙ୍କୁ ଦେଖି ଏତେ କମ୍ ଦରମାରେ ଚାକିରି କରିବାକୁ ରାଜି ହେଇଗଲି।
0: ଏ କଥା ତ ତୁମେ ମୋତେ କେବେ କହିନ।
4: ସବୁ ମନ କଥା କ'ଣ କହି ହୁଏ,
0: ତୁମଠାରୁ ଏତକ ଶୁଣି ମୋତେ ଏତେ ଖୁସି ଲାଗୁଛି, ଏତେ ଖୁସି ଲାଗୁଛି, ସତେ ଯେମିତି ମୁଁ ଆକାଶରେ ପହଁରୁଛି, ପବନରେ ଉଡ଼ୁଛି, ସମୁଦ୍ରରେ ଭାସୁଛି, ଆଉ ନିଆରେ।
4: ଆପଣ ବହୁତ ଭାବବିହୁଳ ହେଇଯାଉଛନ୍ତି।
0: ନା ଚମେଲି, ସେମିତି କୁହନି, ଏ ଖୁସିରେ ତୁମକୁ ରଘୁ ସାହୁ ଦୋକାନର ସବୁ ତକ ମିଠା ନିଜ ହାତରେ ଖୁଆଇ ଦେବାକୁ ଇଚ୍ଛା ହଉଛି।
4: ହେଲେ ସେ ତ କେବେ ମିଠା ତିଆରି କରେନି।
0: ସତେ ତ, ଏତେ ଖୁସିରେ ମଣିଷ ପାଗଳ ହେଇଗଲାଣି, ରଘୁ ସାହୁ ମିଠା ନକଲେ ନାଇଁ ହୋ। ଆସ ଆସ, ଆମେ ସେ ବଡ଼ ଧୁମ୍ଧାମ୍ ହୋଟେଲରେ ଖାଇ ଆସିବା। ଆସ,
4: ଏ କ୍ଲିନିକ୍ ଖାଲି କରିଯିବା,
0: ମାର ଗୋଲି ହୋ ଏ କ୍ଲିନିକକୁ, ଆପେ ଭଲ ଥିଲେ ଦୁନିଆ ଭଲ।
4: ଏ କ୍ଲିନିକ ଯୋଗୁଁ ତ ଆମ ସମ୍ପର୍କ ଆଉ ଏତେ କଥା, ତାକୁ ନିନ୍ଦା କଲେ?
0: ଚମେଲି, ଦେଖୁଛି ତୁମେ ଖୁବ୍ ବୁଦ୍ଧିମତୀ ଚମେଲି, ହଉ ତୁମେ ଏଇଠି ବସିଥାଅ, ମୁଁ ଗୋଟେ ସେକେଣ୍ଡରେ ଆସୁଛି।

0: ମଲା, ଏମିତି ଅଟଙ୍କ ଭଳି କଣ ଚାହିଁ ରହିଛ ମ? ଯାଉନ ପଚାରିବ ଡାକ୍ତର ବାବୁ ଆସିଲେଣି ନା ନାହିଁ।
1: ବୁଝିଲୁ ଚେପି, ମୋର ସେ କମ୍ପାଉଣ୍ଡରକୁ ବହୁତ ଡର, ମୁଁ ଭିତରକୁ ଯାଇପାରିବିନି, ତୁ ଯାଇ ଦେଖିଆ।
0: ହଉ ମୁଁ ଯାଉଛି।
2: କିଏ କିଏ ସେ ଡୋର ସ୍କ୍ରିନ୍ଟା ଭିତରେ ବିଲେଇ ଭଳି ମୁହଁ ଗଳେଇଛି?
0: ଭଉଣୀ, ମୁଁ ଡାକ୍ତର ବାବୁ ଆସିଲେଣି।
2: ଡାକ୍ତର ବାବୁଙ୍କ ଚୌକି ଖାଲି ପଡ଼ିଛି, ସେ କଥା କ'ଣ ଦେଖିପାରୁନୁ?
0: ନାଇଁ ମୋ ଭଉଣୀ, ମୁଁ ନୂଆ କି ନା, କୋଉ ଚୌକି କାହାର କ'ଣ ଜାଣିଛି? ତମେ ଟିକେ କହିଦେଉନ।
2: ନା, ସେ ଆସିନାହାନ୍ତି।
0: ଆଉ କ'ଣ ଆସିବେନି?
2: କିଏ କହିଲା ତତେ ଆସିବେନି?
0: ତମେ ତ ଭଉଣୀ ଖାଲି ରାଗି ଯାଉଛ, ପାନ ଖିଲେ ଖାଇବ।
2: ଓଃ, ପାରି ହେବନି ଦେଖୁଛି। ନା, ମୁଁ ପାନ ଫାନ କିଛି ଖାଇବିନି, ତୁ ଯାଇ ବାହାରେ ବସ, ଡାକ୍ତର ବାବୁ ଆସିଲେ ମୁଁ ଡାକିଦେବି।

0: ସିଷ୍ଟର କମ୍ପାଉଣ୍ଡରଙ୍କୁ କୁହ ଅନ୍ୟ ରୋଗୀମାନଙ୍କୁ ପଠେଇବେ।
1: ଚମେଲି, ଏ ଚମେଲି ନେଇ ସାର, ଆପଣ ମାନେ ଆପଣ କେତେବେଳେ ସାର?
0: ସେ ପ୍ୟାକେଟଟା କ'ଣ?
1: ନାଇଁ ସାର୍, ସେ କିଛି ନୁହେଁ, ଏମିତି ଟିକେ ଭୋକ ଲାଗିଲା ତ।
0: ମୁଁ ଦେଖିଛି ତମେ ତ ଆଜି ଟିଫିନ୍ ଧରି ଆସିଥିଲ।
1: ମୁଁ ଆଣିଛି ସାର୍, ଆପଣ ବିଲକୁଲ ଠିକ୍ ଦେଖିଛନ୍ତି, ହେଲେ ଆମ ଦିଦିଙ୍କ ପାଇଁ।
0: ହଉ ତମେ ଯାଅ, ରୋଗୀମାନଙ୍କୁ ଜଣ ଜଣ କରି ପଠାଅ।
1: ହଁ ସାର୍, ହଁ। ତୁମ ଦୁଇ ଜଣଙ୍କ ଭିତରୁ ଜଣେ କିଏ ଭିତରକୁ ଯାଅ।
2: ଆମେ ଗେରସ୍ତ ଭାରି ଯାଉ ଏକାଠି ଯିବୁନି, ମୋ ଅସୁବିଧା ସେ ନ କହିଲେ ଆଉ କିଏ ଜାଣିଛି ଯେ କହିବ।
3: ଆମ ଦୁଇ ଜଣଙ୍କୁ ଛାଡ଼ି ଦିଅନ୍ତୁ ଆଜ୍ଞା।
4: ନା ନା, ସେ କଥା ଆଉ ହେଇପାରିବନି, ରୁଲ୍ ଇଜ୍ ରୁଲ୍। ଏଠିକା ନିୟମ ହଉଛି ଜଣକ ପରେ ଜଣେ, ମୁଁ ଆଉ କାହାରି କଥା ଶୁଣିବିନି, ବୁଝିଲ?
3: ହଉ, ଆପଣଙ୍କର ଦୟା ତେବେ। ଚେପି, ତୁ ଯା, ତୋ ଦେହ କଥା ତୁ ନିଜେ କହ।
2: ହଇ ହେ, ଏଇ ରୋଗରୁ ତମକୁ ଯେଉଁ ହଇରାଣ ହରକତ କରୁଛି ସେ କଥା କହିବନି।
3: କେମିତି କହିବି କହିବି, ତୁ ନିଜ ଆଖିରେ ଦେଖୁଛୁ ଏ ବାବୁ ତ ମୋତେ ଛାଡ଼ୁନାହାନ୍ତି। ଆରେ ତୁ ଯା, ମୋ ପାଳି ଆସିଲେ ମୁଁ ଯାଇ କହିବି।
2: ମୁଁ ତାହେଲେ ଭିତରକୁ ଯାଉଛି।
4: ଶୀଘ୍ର ଯାଅ।
2: କହିବ ତ କହିବ, ଏମିତି ଠେଲି ଦଉଛ କାହିଁକି ଯେ? ଆଚ୍ଛା ଲୋକ, ଇଏ
0: ତୁମ ନାଁ କ'ଣ?
2: କୋଉ ନାଁ କହିବି, ବାପ ଘର ନା କି ଶାଶୁ ଘର ନା?
0: ତମ ଇଚ୍ଛା ଯୋଉ ନାଁଟା ସେଇ ନାଁଟା କୁହ।
2: ମୋ ବାପ ଘର ନା ଚପଳା, ଇଏ ଡାକୁଛନ୍ତି ଚେପି, ଜେଜିମା ଡାକେ ଚେମି, ଶାଶୁ ଡାକୁଥିଲେ କୋଇଲି ଲୋ, ଦିଅର ଡାକନ୍ତି ଫଗୁ ଭାଉଜ, ଆଉ କିଏ ଡାକେ ମାଧୋଇ। ଆପଣଙ୍କ ମନକୁ ଯୋଉଟା ପାଉଛି ଲେଖନ୍ତୁ।
0: ହଉ, ତମର କ'ଣ ହଉଛି କହିଲ?
2: ମୋର ସଦାବେଳେ ଖାଲି ମୁଣ୍ଡ ଭାରି ଭାରି ଲାଗୁଛି, କାମ ଦାମକୁ ମନ ଲାଗୁନି।
0: ଖିଆପିଆ ଠିକରେ କରୁନ କି?
2: ଭୋକ ଲାଗୁଛି ଯେ, ହେଲେ ସବୁଦିନ ତାଙ୍କ ହାତ ରନ୍ଧା ଖାଇ ମନ ଛିଇ ହେଇଯାଉଛି। ଆଉ କେତେ ଅସୁବିଧା ହେଉଛି ସେ କହିଥାନ୍ତେ ଯେ, ତାଙ୍କୁ ତ ବାହାରେ ଅଟକେଇ ଦେଇଛନ୍ତି।
0: କମ୍ପାଉଣ୍ଡର ବାବୁ, ସେ ଲୋକ ଟିକେ ଭିତରକୁ ପଠେଇ ଦିଅ ତ।
4: ହଉ ସାର୍। ହଉ ବାବୁ, ଭିତରକୁ ଯାଅ।
3: ନମସ୍କାର ଡାକ୍ତର ବାବୁ, ଆପଣ ସାକ୍ଷାତ ଭଗବାନ, ମୋ ମନ କଥା ଜାଣି ଠିକ ସମୟରେ ଡାକି ଦେଇଛନ୍ତି, ନହେଲେ ସେ ବାବୁ କ'ଣ ମୋତେ ଛାଡ଼ିଥାନ୍ତେ? ଭିତରକୁ ଆସିବାକୁ ମୁଁ ଯାହା ଡହଳ ବିକଳ ହେଉଥିଲି ନା।
0: ତମ ସ୍ତ୍ରୀଙ୍କର କ'ଣ ଅସୁବିଧା ହେଉଛି କହିଲ?
3: ତାର ଅସୁବିଧା କିଛି ନାହିଁ ଯେ, ତାର ରୋଗ କାରଣରୁ ମୋତେ ଯାହା ଅସୁବିଧା ଭୋଗ କରିବାକୁ ପଡ଼ୁଛି, ସବୁଯାକ ତକଲିଫ ତ ମୋତେ ସହିବାକୁ ପଡ଼ୁଛି ଆଜ୍ଞା। ଆଉ
2: ଠିକ ଠିକ ସବୁ କହିଦିଅ।
3: ବୁଝିଲେ ଡାକ୍ତର ବାବୁ, ନୀତି ରୋଷେଇ କାମଟା ମୋତେ ବଳଉନି, ହେଲେ ତାର ସବୁଦିନ ରାତିରେ ମୁଣ୍ଡ କି ଗୋଡ଼ ଘଷିଦେବାକୁ ମୋର ମୋଟେ ମନେ ପଡ଼ୁନି।

0: ସେଇଥିପାଇଁ ତ ଆମ ଘରେ ସବୁ ଝାଡ଼ୁ ମୁଣ୍ଡି ହୋଇଗଲାଣି ଆଜ୍ଞା, ଘର ଓଳେଇବାକୁ ଖଣ୍ଡେ ବି ନାହିଁ, ଦିନ ସାରା ଉଠା ବସା କରିବାକୁ ତା ଦେହରେ ବଳ ରହୁନି, ହେଲେ ରାତି ବେଳକୁ ମୋ ହାତ ରନ୍ଧା ଦୁଇଟା ଖାଇଦେଲେ ତାର ବଳ ଜବର ହେଇଯାଉଛି ଡାକ୍ତର ବାବୁ।
1: ତୁମ ଜିଭ ଦେଖି।
0: ମୋର ଜିଭ ଆଜ୍ଞା?
1: ନା ତମର ନୁହେଁ,
2: ରୋଗ ମୋର ହେଇଛି ବୋଲି ତମେ ଜାଣିନା ଯେ ତମର ଜିଭ ଦେଖିବ, ଯୋଉ ସୁନ୍ଦରିଆ ଜିଭ ତ।
0: ଟିକେ ଜଗିକି ଜିଭ ଦେଖିବେ ଆଜ୍ଞା, ନହେଲେ ଡରିଯିବେ, ନୀତି ଦେଖି ଦେଖି ମୋ ଦେହ ଶୁଆ ହେଇଗଲାଣି ସିନା।
1: ଆଖି ଦେଖି
0: ଟିକେ ଭଲ କରି ଦେଖନ୍ତୁ ଆଜ୍ଞା, ସେ ଆଖି ଦେଖେଇଲେ ଆମ ସାଇଟା ଯାକର ମାଇପେ ଛାନିଆ ହୋଇଯାଆନ୍ତି, ଟିକେ ଭଲ କରି ଦେଖନ୍ତୁ ଆଜ୍ଞା। ଆଉ ଗୋଟିଏ କଥା ଆଜ୍ଞା, ତା ଗୋଇଠା ମରା ପାଦକୁ ଟିକେ ଦୟାକରି ଦେଖନ୍ତୁ।
1: ତମେ ଚୁପ୍ କର, ଯାହା ଦେଖିବା କଥା ମୁଁ ଦେଖିବି, ହାତ ଦେଖି।
0: କମ୍ପାଉଣ୍ଡର ବାବୁ, ଏ ଡାକ୍ତର ବାବୁ କ'ଣ ଜ୍ୟୋତିଷ ବିଦ୍ୟା ବି ଜାଣୁଛି? ମୋ ହାତଟା ଟିକେ ଦେଖେଇଲେ ହୁଅନ୍ତାନି?
1: ଚୁପ୍ କର, ନହେଲେ ଗୋଟେ ଇଞ୍ଜେକ୍ସନ୍ ତୁମକୁ ଦେବି ଫୋଡ଼ି ଯେ ଏକାଥରକେ ଶୋଇଥିବ।
0: ଇଞ୍ଜେକ୍ସନ୍ ମୋତେ? ମୁଁ ବାହାରେ ଅଛି ଲୋ ଚେପି, ତୋ କାମ ସରିଲେ ତୁ ବାହାରକୁ ଆସିବୁ, ମୁଁ ବାହାରେ ଅଛି।
2: ବାଁ ହାତଟା ଦେଖିବେନି?
1: ନା ଥାଉ, ମୁଁ ଔଷଧ ଲେଖିଦେଉଛି। ପାଣି ଔଷଧ ନୀତି ଖାଇବା ପୂର୍ବରୁ ଚାମଚେ, ଖାଇବା ମଝିରେ ଚାମଚେ, ଖାଇବା ପରେ ଚାମଚେ, ଏମିତି ଦିନକୁ ତିନି ଚାମଚ ଖାଇବ। ଏ ବଟିକା, ବଟିକାରୁ ଦ୍ୱିପହରେ ଦୁଇଟା, ଶୋଇବାର ଘଣ୍ଟାକ ପରେ ଦୁଇଟା, ଏମିତି ପ୍ରତିଦିନ ଚାରିଟା ଖାଇବ, ଆଉ ସାତ ଦିନ ପରେ ପୁଣି ଆସି ଦେଖା କରିବ।
2: ଖାଇବାରେ କିଛି ବାରଣ ନାହିଁ ତ?
1: ଖାଇବା ପିଇବା କଥା ତ। ଆଚ୍ଛା ଗୋଟେ କାମ କର, ଯେଉଁ ପନିପରିବା ଶେଷରେ ର ଳ ଅଛି ସେଗୁଡ଼ାକ ନିୟମିତ ଖାଅ।
2: ଇଏ ର ଳ ପରିବା କ'ଣ ଲୋ ମା?
3: ଏତିକି ବୁଝିପାରୁନୁ? ମାନେ ଯେମିତି ସାରୁ, ସାରୁ ଆଳୁ ବୋଇତାଳୁ କନ୍ଦମୂଳ କୁନ୍ଦୁରି କଲରା ଗାଜର କଖାରୁ କଦଳୀ ମୂଳା ବେଲ ପିଜୁଳି ଇତ୍ୟାଦି ଇତ୍ୟାଦି ଇତ୍ୟାଦି ବୁଝିଲୁ? ହଉ ଦଶ ଟଙ୍କା ଦେ
2: ତାଙ୍କୁ ମାଗୁନ।
0: ଦଶ ଟଙ୍କା କହିଲ ବୋଲି କ'ଣ ଠିକେ ଠିକେ ସେଇଆ ନବ? ଛ ଟଙ୍କା ଆଠଣା ଅଛି, ଦୟାକରି ଚଳେଇ ଦିଅନ୍ତୁ।
1: ହଉ ହଉ ଯାହା ଅଛି ଦେ। କମ୍ପାଉଣ୍ଡର ବାବୁ, ଆଉ ରୋଗୀ ଅଛନ୍ତି କି?
3: ନା ଆଜ୍ଞା, ଆଉ ନାହାନ୍ତି।
1: ଠିକ୍ ଅଛି, ମୁଁ ଅନ୍ୟ ପେସେଣ୍ଟ ଦେଖିବାକୁ ଯାଉଛି, ତମେ କ୍ଲିନିକ୍ ବନ୍ଦ କରି ଆସିବ।
3: ସାର୍ ନମସ୍କାର।

ଶୁଣୁଥିଲେ ନାଟକ ପ୍ରାଇଭେଟ୍ କ୍ଲିନିକ୍, ରଚନା ଶ୍ରୀ ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ଶ୍ରୀ ଭାଗୀରଥୀ ମିଶ୍ର, ସହଯୋଗିତା ଶ୍ରୀ ପ୍ରଭୁଦତ୍ତ ପ୍ରଧାନ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ମିନିଟ୍ ରହିଛି ଶ୍ରୀରାମଚରିତ ମାନସର 206ତମ ଭାଗ। 7:25 ଶୁଣିବେ ବିକାଶ ମିନିଟ୍ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମଚରିତ ମାନସର 206ତମ ଭାଗ। 7:25 ଶୁଣିବେ ବିକାଶଧାରା କାର୍ଯ୍ୟକ୍ରମରେ ଆଲୋଚନା।